ଆକାଶବାଣୀ ବାରିପଦା, ଆଜି ମଙ୍ଗଳବାର 1948 ଶତାବ୍ଦ, ଭାଦ୍ରବ ତିନି ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 25 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଅଳ୍ପକ୍ଷଣ ମଧ୍ୟରେ

Debido. ଦେବୀଦତ୍ତ ମହାନ୍ତିଙ୍କ ଗୀତ ରଚନାରୁ ପରବର୍ତ୍ତୀ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ।

ମୁଇଁ ତୋରୀ ଶକ୍ତିରେ ଆଜି ପରାସ୍ତ ହୋଇଛି। ଦୁରାଚାରୀ କାମନାର ଶୁମ୍ଭ ନିଶୁମ୍ଭ ଅସ୍ମିତାର ମହିଷାସୁର ତୋରୀ କରୁଣାରେ ଆଜି ଆଜି ହୋଇଛି ପାବନ। ତୁ ଆଜି ହୋଇଛି ପାବନ।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥରର କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର, କଣ୍ଠରେ ତାଙ୍କର ପୁରାତନ ଗୀତ ରଚନା।

ଶେଷ ହେଲା ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ରାମହରି ଦାସ, ନମିତା ଅଗ୍ରୱାଲ, ମହାପ୍ରସାଦ କର, ଭୁବନେଶ୍ୱରୀ ମିଶ୍ର, ମମତା ସାହୁ ଏବଂ ଅରବିନ୍ଦ ମୁଦୁଲି। ଗୀତିକାରମାନେ ଥିଲେ ବୃନ୍ଦାବନ ଜେନା, ଦେବୀଦତ୍ତ ମହାନ୍ତି, ସ୍ନେହଲତା ମହାନ୍ତି, ଗକୁଳାନନ୍ଦ ଧଳ, ରାଧାନାଥ ଦାସ ଏବଂ ପୁରାତନ ରଚନା। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଟିକିଏ ପରେ।

0: ମାଦକତା। ଏଥିପାଇଁ ପ୍ରୟାସ ଆମର ଏକାନ୍ତ ଜରୁରୀ। ସେହି ପ୍ରୟାସ ପାଇଁ ଆବଶ୍ୟକ ମନନଶୀଳତା ତଥା ମନର ଏକାଗ୍ରତା। ମନ ସର୍ବଦା ଅସ୍ଥିର, ତାହା ଏତେ ଚଞ୍ଚଳ ଯେ ଉପନିଷଦରେ ତାକୁ ବିଛା ବିଷରେ ଆକ୍ରାନ୍ତ ହୋଇଥିବା ମର୍କଟ ସହ ତୁଳନା କରାଯାଇଛି। ତାକୁ ଏକାଗ୍ର କରିବା ଅତ୍ୟନ୍ତ ଦୁଃସାଧ୍ୟ, ମାତ୍ର ଅସମ୍ଭବ ନୁହେଁ। ଏଥିପାଇଁ ଅଭ୍ୟାସ ଏକାନ୍ତ ଆବଶ୍ୟକ ବୋଲି ଗୀତାଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ମନକୁ ସ୍ଥିର କରିବା ପାଇଁ ଅନ୍ୟ ଏକ ବାଟ ହେଉଛି କିଛି ସମୟ ଚେଷ୍ଟା କରି କିଛି ନ ଭାବିବା, ଭଲ କଥା ନ ଭାବିବା କିମ୍ବା ମନ୍ଦ କଥା ମଧ୍ୟ ନ ଭାବିବା। ମନକୁ ଶୂନ୍ୟ କରିଦେବା ଦ୍ୱାରା ମନର ନିରବତା ଆସିବାର ବାଟ ଫିଟେ ବୋଲି ମନସ୍ତତ୍ତ୍ୱମାନେ ମତ ଦେଇଛନ୍ତି। ମନର ଏକାଗ୍ରତା ଆସିଲେ ମନରେ ପ୍ରଶ୍ନ ସ୍ୱତଃ ଆସିବ, ମୁଁ କିଏ, ମୋର ଏହି ବିଶ୍ୱ ସହିତ ସମ୍ପର୍କ କ'ଣ, ଏ ବିଶ୍ୱର ପରିଚାଳକ କିଏ, ଏହା ଯାନ୍ତ୍ରିକ ଭାବରେ ଚାଲୁଅଛି ଅଥବା ଆଉ କେଉଁ ଶକ୍ତି ଏଠାରେ ରହି ଏହାକୁ ଚଳାଉଛି, ଏ ବିଶ୍ୱ ଜଗତର କାରିଗର କିଏ। ଏତେ ସବୁ କାରିଗରୀ ତ ମଣିଷର ନୁହେଁ। ଆମ ପ୍ରଶ୍ୱାସ ପାଇଁ କିଏ ରଖିଛି ଅମ୍ଳଜାନ, ବ୍ୟବହାର ପାଇଁ କିଏ ରଖିଛି ଜଳ, ପାଦ ଥାପିବା ପାଇଁ କିଏ ରଖିଛି ମାଟି, ସେ କିଏ। ଏପରି ବିସ୍ମୟ ଭାବରୁ ସୃଷ୍ଟି ହେବ ବିଶ୍ୱଶକ୍ତିକୁ ଜାଣିବାକୁ ବୁଝିବାକୁ ଆଗ୍ରହ। ଏହାକୁ ଆତ୍ମଜ୍ଞାନ ପାଇଁ ପ୍ରୟାସର ପ୍ରଥମ ଅବସ୍ଥା ବୋଲି କୁହାଯାଇପାରିବ। ତାପରେ ମନକୁ ଆସିବ ଯେ ଏ ସୃଷ୍ଟିର ମାଲିକ ସେ, ମୁଁ ଏ ସୃଷ୍ଟିର ଏକ ଅଂଶ, ଅତଏବ ସେ ମଧ୍ୟ ମୋର ମାଲିକ। ପ୍ରକୃତିର ଯେତେ ସ୍ୱର ମୁଁ ଶୁଣୁଛି ସବୁ ତାଙ୍କର, ଯେତେ ରଙ୍ଗ ମୁଁ ଦେଖୁଛି ସବୁ ତ ତାଙ୍କର, ଯେତେ ରସ ମୁଁ ଚାଖୁଛି ସବୁ ତ ତାଙ୍କର, ମୁଁ ନିମିତ୍ତ ମାତ୍ର, ସେ ହିଁ ସବୁକିଛି। ଅନେକଙ୍କର ମନରେ ଧାରଣା ଆସେ ନିମିତ୍ତ ମାତ୍ର ଭାବିଲେ ମନୋବଳ କମିଯାଏ, କର୍ମପ୍ରବଣତା କମିଯାଏ। ତାହା ଆଦୌ ନୁହେଁ, ବରଂ ମନୋବଳ ବଢ଼ିଯାଏ, କର୍ମପ୍ରବଣତା ବଢ଼ିଯାଏ। ସେ ଦେଇଛନ୍ତି ଧନ ମୋର ଦରକାର ବୋଲି, ସେ ଦେଇଛନ୍ତି ଯଶ ମୋର ଆବଶ୍ୟକ ବୋଲି ମୁଁ ବ୍ୟବହାର କରିବି, ଅହମ୍ଭାବ ରଖି ନୁହେଁ, ତାଙ୍କର ଦିବ୍ୟ ଦାନ ବୋଲି ଭାବି ମୁଁ ବ୍ୟବହାର କରିବି। କେବଳ ବ୍ୟବହାର ନୁହେଁ, ସଦ୍ବ୍ୟବହାର କରିବି। ଖାଲି ଧନ ଯଶ କ୍ଷମତା କଥା କହିଦେଲେ କଥା ସରିବ ନାହିଁ। ସମସ୍ୟା ମଧ୍ୟ ମୋର ଅଛି, ଯନ୍ତ୍ରଣା ଅଛି, ଅଶାନ୍ତି ଅଛି, ଅସୁବିଧା ଅଛି, ତାକୁ ଧରି ମୋର ସମସ୍ତ ଅପୂର୍ଣ୍ଣତାକୁ ସାମ୍ନା କରି ମୋତେ ଆଗକୁ ଯିବାକୁ ହେବ। ପଳାୟନ ପନ୍ଥୀ ହେଲେ ଚଳିବ ନାହିଁ, ତାଙ୍କ ଶକ୍ତିରେ ସବୁକିଛି ଅସୁବିଧାକୁ ଅତିକ୍ରମ କରିବାକୁ ହେବ। ଧନ ଯଶ କ୍ଷମତାକୁ ଯେପରି ତାଙ୍କୁ ସମର୍ପଣ କରିବାକୁ ହେବ, ଆତ୍ମଜ୍ଞାନ ପ୍ରାପ୍ତି ନିମନ୍ତେ ସମସ୍ୟାକୁ ଅସୁବିଧାକୁ ମଧ୍ୟ ସେହିପରି ସମର୍ପଣ କରିବାକୁ ହେବ। ଅସୁବିଧା ଅଶାନ୍ତି ବାଟ ଦେଇ ଆମକୁ ସେ ତାଙ୍କ ଆଡ଼କୁ ଅର୍ଥାତ୍ ଆତ୍ମଜ୍ଞାନ ଆଡ଼କୁ ନେଉଛନ୍ତି। ଏହି ଧାରଣା ଆସିବ ସମର୍ପଣ ମାଧ୍ୟମରେ। ତାଙ୍କ ସହିତ ନିଜକୁ ନ ଯୋଡ଼ିଲେ ଦୁଃଖ ଯନ୍ତ୍ରଣା ଯିବ ନାହିଁ, ଯେପରି ଆଲୁଅ ନ ଆସିଲେ ଅନ୍ଧାର ଯାଏ ନାହିଁ। ଏଥିପାଇଁ ଲୋଡ଼ା ସଚେତନତା, ଆତ୍ମବିଶ୍ଳେଷଣ, ନିଜ ବିଷୟରେ ନୀରବରେ ବସି ନିଜକୁ ନିଜେ ତର୍ଜମା କରିବା। ଅନ୍ୟକୁ ଆମେ ସର୍ବଦା ତର୍ଜମା କରୁଛୁ, ମାତ୍ର ଆମକୁ ନିଜକୁ ତର୍ଜମା କରିବାକୁ ବେଳ ମିଳୁନାହିଁ। କିଛି ସମୟ ଆମକୁ ଆମ ପାଇଁ ବାହାର କରିବାକୁ ହେବ। ଶାସ୍ତ୍ରରେ କୁହାଯାଇଛି, ଜ୍ଞାନ ଦେବ ତୁ କୈବଲ୍ୟମ୍। ଜ୍ଞାନ ପାଇଁ ଶାସ୍ତ୍ରର ଆଲୋଚନା ଶୁଣାଯାଇପାରେ, ଜନସେବା କରାଯାଇପାରେ, ଦେବଦେବୀଙ୍କର ଉପାସନା ଆରାଧନା କରାଯାଇପାରେ, ମାତ୍ର ଏତିକି ଯଥେଷ୍ଟ ନୁହେଁ। ଏଥିସହିତ ମନର ଉଦାରତା ଅତ୍ୟନ୍ତ ଆବଶ୍ୟକ। ଅହଂଭାବ କମିଲେ ଉଦାରତା ବଢ଼ିବ। ମନ ଏକ ରବର ଭଳି ବସ୍ତୁ, ଏହାକୁ ଭିଡ଼ିଲେ ଏହା ବଢ଼ିବ। ମନକୁ ଭିଡ଼ିବାକୁ ଆଗ୍ରହ ପ୍ରକାଶ କରିବା କାମଟି ଆମର। ଇଚ୍ଛା କରି ଚେଷ୍ଟା କରି ଆମକୁ ଉଦାରରୁ ଉଦାରତର ହେବାକୁ ପଡ଼ିବ। ଆମ ପାଇଁ ଆଉ କେହି ଏହା କରିଦେବେ ନାହିଁ। ଅତଏବ ଆତ୍ମଜ୍ଞାନ ପାଇଁ ଯୋଗ ସାଧନା ସହିତ ବଞ୍ଚିବାର କଳାର ସମନ୍ୱୟ ଏକାନ୍ତ ଜରୁରୀ। ଏ ସମସ୍ତ କଥା ପାଇଁ ଆମକୁ ଯତ୍ନବାନ ତଥା ସଚେତନ ହେବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ।
1: ଶୁଣିଥିଲି ଅନୁଚିନ୍ତା, ଉପସ୍ଥାପନା କରିଥିଲି ଶରତଚନ୍ଦ୍ର ରଥ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦେଶ ବିରଚିତ ଶ୍ରୀମଦ୍ ଭାଗବତର 137ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

0: ନିବେଦନ କରିଛନ୍ତି ଶରତଚନ୍ଦ୍ର ରଥ।
1: ମନୁଷ୍ୟ ପ୍ରାୟତଃ ନିଦ୍ରା ବିମୋହିତ। ପ୍ରଶ୍ନ ହେବ କେଉଁ ନିଦ୍ରା? ଉତ୍ତର ହେଉଛି ଅଜ୍ଞାନତାର ନିଦ୍ରା, ଅବିଦ୍ୟାର ନିଦ୍ରା। ଅଜ୍ଞାନତା କହିଲେ ନିରକ୍ଷରତା ନୁହେଁ, ଅଥବା ଅବିଦ୍ୟା କହିଲେ ଡିଗ୍ରୀ ନଥିବା ନୁହେଁ। ଅଜ୍ଞାନତା ହେଉଛି ଆତ୍ମଜ୍ଞାନର ଅଭାବ, ଏବଂ ଅବିଦ୍ୟା ହେଉଛି ନିଜ ବିଷୟ ନ ଜାଣିବା। ଅଜ୍ଞାନତା ହିଁ ଅନ୍ଧକାର, ଏବଂ ଜ୍ଞାନ ହିଁ ଆଲୋକ ସହିତ ତୁଳନୀୟ। ଅନ୍ଧାର ଅନ୍ଧାର ବୋଲି ଚିତ୍କାର କଲେ ଅନ୍ଧାର ଯାଏ ନାହିଁ, ଆଲୋକ ଜଳେଇ ଦେଲେ ଅନ୍ଧାର ଦୂରୀଭୂତ ହୋଇଯାଏ। ଏହି ଆଲୋକ ହେଉଛି ଆତ୍ମଜ୍ଞାନର ଆଲୋକ, ଆତ୍ମାର ଆଲୋକ। ଏଥିନିମନ୍ତେ ପ୍ରଥମେ ଆବଶ୍ୟକ ଆତ୍ମା ଆବିଷ୍କାର। ଦେହ ଆମର ପ୍ରଥମ ସତ୍ତା, ପ୍ରାଣ ଦ୍ୱିତୀୟ, ମନ ତୃତୀୟ, ଏବଂ ଆତ୍ମା ହେଉଛି ଚତୁର୍ଥ ସତ୍ତା। ଏହା ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ଏହି ଚତୁର୍ଥ ସତ୍ତାର ଆବିଷ୍କାରରେ ଜୀବନର ପୂର୍ଣ୍ଣତା ଆସିବ, କାରଣ ଏହା ଭିତରେ ରହିଛି ପୂର୍ଣ୍ଣ ଆଲୋକ, ପୂର୍ଣ୍ଣ ଆନନ୍ଦ, ପୂର୍ଣ୍ଣ ମଧୁରତା ତଥା ପୂର୍ଣ୍ଣ

କୃଷି କାର୍ଯ୍ୟରେ ନିଯୁକ୍ତ ହୋଇଥାନ୍ତି ଜଳଭରତ। ଜଣେ ଶୂଦ୍ରପତି ପୁତ୍ର କାମନାରେ ଭଦ୍ରକାଳୀଙ୍କ ପ୍ରୀତି ପାଇ ନରବଳୀ ଉଦ୍ଦେଶ୍ୟରେ ତାଙ୍କୁ ଧରି ନେଇଛନ୍ତି। ଭଦ୍ରକାଳୀ ଭକ୍ତଙ୍କ ପ୍ରତି ହିଂସା ଦେଖି କ୍ରୋଧରେ ବୃଷଳପତିକୁ ମାରି ତାଙ୍କୁ ମୁକ୍ତି ଦେଇଛନ୍ତି। ସେ ପୁନରାୟ କୃଷିକ୍ଷେତ୍ରକୁ ଯାଇ ମଞ୍ଚ ଆରୋହଣ କରି ବସିଛନ୍ତି।

0: ଈଶତ ହାସ୍ୟ ବଦନରେ ବଚନ କହନ୍ତି ରାଜାରେ।
1: ଶୁଣିଲେ ଅତିପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 137ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, ମହାପାତ୍ର ମିନତୀ ଭଞ୍ଜ ଏବଂ ସଳଭମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲକର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଯଦି ଜମିରେ ଧାନ ଗଛ ସଂଖ୍ୟା 50% ଅଧିକ ଥାଏ, ତାହେଲେ ଘାସ ବଛାବଛି କରି ଅନ୍ୟ ବୁଦାରୁ ପିଲ ବାହାର କରି ଖେଳୁଆ ପଦ୍ଧତିରେ ଗଛ ସଂଖ୍ୟା ବୃଦ୍ଧି କରିହେବ। ପୂର୍ବରୁ ଗଜା ହୋଇଥିବା ବିହନକୁ 50%ରୁ କମ୍ ଧାନ ଗଛ ଥିବା ଜମିରେ ପୁନଃ ବୁଣାଯାଇପାରିବ। ବୁଣା ଧାନରେ ଘାସମରା ଔଷଧ ପ୍ରୟୋଗ କରିନଥିଲେ ଧାନ ବୁଣିବାର 25-30 ଦିନ ପରେ ବେଉଷଣ କରିଦିଅନ୍ତୁ। ବେଉଷଣ ପରେ ଏକର ପ୍ରତି 35 କିଲୋଗ୍ରାମ ୟୁରିଆ ଶୀର୍ଷ ସାର ପ୍ରୟୋଗ କରନ୍ତୁ। ଖାଲୁଆ ଜମିରେ ଧାନ ଯଦି 21 ଦିନର ହୋଇଥାଏ, ତେବେ ମୁଖ୍ୟ ଜମିରେ ପ୍ରତିରୋପଣ କରିଦିଅନ୍ତୁ। ରୁଆ ସମୟରେ କିଆରୀରେ ନଖବୁଡ଼ା ପାଣି ରଖନ୍ତୁ। ବୁଣା ଧାନରେ ଯଦି ଘାସମରା ଔଷଧ ପ୍ରୟୋଗ କରିନାହାନ୍ତି, ତେବେ ଜମିରେ 7-10 ସେଣ୍ଟିମିଟର ପାଣି ବାନ୍ଧି ରଖି ବୁଣିବାର 25-30 ଦିନ ବେଳକୁ ବେଉଷଣ କରନ୍ତୁ। ଆଜୁଲାକୁ ସବୁଜ ସାର ରୂପେ କାଦୁଅ କରିବା ସମୟରେ ଜମିରେ ମିଶାଇ ଦିଅନ୍ତୁ। ଜଳସେଚିତ ମଝିଆଳି ଜମିରେ ଶ୍ରୀ ପ୍ରଣାଳୀରେ ଧାନ ଚାଷ କରନ୍ତୁ।

0: କରନ୍ତୁ। ଏହି ପ୍ରଣାଳୀରେ 10-12 ଧାନ ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ। ମାଟିର ଆର୍ଦ୍ରତାକୁ ସଦୁପଯୋଗ କରି ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ଜଡ଼ା, ମୁଗ, ବିରି ଓ ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ଚିନାବାଦାମ ଗଛରେ ଫୁଲ ଆସିବା ପୂର୍ବରୁ କୋଡ଼ାଖୁସା ସାରିଦିଅନ୍ତୁ, ନଚେତ୍ ଓହଳ ନଷ୍ଟ ହୋଇ ଅମଳ କମିଯାଇଥାଏ। ଭେଣ୍ଡି ଓ ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 60 ଗ୍ରାମ ଏମାମେଟ୍ରିନ୍ ବେଞ୍ଜୋଏଟ୍ ନାମକ ଔଷଧ କିମ୍ବା 70 ମିଲିଲିଟର ସ୍ପିନୋସାଇଡ୍ ନାମକ ଔଷଧ ପ୍ରୟୋଗ କରନ୍ତୁ। ଅଧିକ ଅମଳକ୍ଷମ ଧାନ କିସମ ପାଇଁ ପିଲସାର ହିସାବରେ ଧାନ ରୋଇବାର 3 ସପ୍ତାହ ବେଳକୁ ଏକର ପ୍ରତି 35 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ଶଙ୍କର ବା ହାଇବ୍ରିଡ୍ ଧାନ ପାଇଁ ଏହି ସମୟରେ ଏକର ପ୍ରତି 42 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସାର ପ୍ରୟୋଗ କରିବା ପୂର୍ବରୁ ଜମିରେ ଅଧିକ ଜଳ ନିଷ୍କାସନ କରନ୍ତୁ ଏବଂ ଘାସ ନିୟନ୍ତ୍ରଣ କରନ୍ତୁ। ସରଳ ବୁଣାଯାଇଥିବା ଚିନାବାଦାମ ଫସଲରେ ବର୍ତ୍ତମାନ ସମୟରେ ପତ୍ର ସୁଡ଼ଙ୍ଗୀ ପୋକ, ଜଉ ପୋକ, ପତ୍ର ଉଙ୍କୁଣି ପୋକଗୁଡ଼ିକର ପ୍ରାଦୁର୍ଭାବ ଦେଖାଯିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯେଉଁ ଚାଷୀଭାଇମାନେ ବାଇଗଣ ଚାରା ମୁଖ୍ୟ ଜମିରେ ରୋପଣ କରିସାରିଛନ୍ତି, କୋଡ଼ାଖୋସା ପରେ ଏକର ପ୍ରତି 30 କିଲୋଗ୍ରାମ ୟୁରିଆ ଏବଂ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ପ୍ରୟୋଗ କରନ୍ତୁ। ବଳକା 30 କିଲୋଗ୍ରାମ ୟୁରିଆକୁ ଶୀର୍ଷ ସାର ରୂପେ ଚାରା ଲଗାଇବାର 45 ଦିନ ପରେ ପ୍ରୟୋଗ କରନ୍ତୁ। କଖାରୁ ଜାତୀୟ ପନିପରିବାରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ରହିଛି। ରୋଗର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ହୋଷ୍ଟାଇଲ୍ ଏଏଲ୍ ନାମକ ଫିମ୍ପିନାଶକ ମିଳୁଛି କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ବର୍ତ୍ତମାନ ସମୟରେ ଶୋଷକ ଜାତୀୟ କୀଟ ଯଥା ଜଉ ପୋକ, ପତ୍ରଡିଆଁ ପୋକ, ପତ୍ର ଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି କୀଟଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ, 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଲଘୁଚାପ ପ୍ରଭାବରୁ ରାଜ୍ୟର ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମସ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶୂୟନ୍ତାମ୍ ପ୍ରବାଚିକା ରଚା ଝା। अथ वार्ताः। प्रधानमन्त्री नरेन्द्रमोदी युवकूटनीतिज्ञान् स्वनियुक्तिदेशेषु जनस्तरे दृढसम्पर्कं स्थापयितुं तथा स्थानीयसमुदायैः सह भारतस्य सम्बन्धान् अधिकं सुदृढीकर्तुं च प्रेरितवान्। सेवातीर्थे भारतीय विदेशसेवायाः गतवर्षीय समूहस्य प्रशिक्षु अधिकारिभिः सह संवादं कुर्वन् श्रीमोदी तान् पारंपरिक कूटनीतिक वृत्ते हे परे स्वसंपर्क जालस्य विस्तारं कर्तुं अथ जनैः सह संपर्कं च सुदृढीकर्तुं प्रोत्साहितवान्। असौ भारतस्य रिक्थ सम्बद्ध शक्तीनां प्रौद्योगिक्या नवोन्मेषेण प्रभावी संप्रेषणेन च सह संयोजनं कृत्वा भारतस्य वैश्विक संपर्कं

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳି ଆଖଡ଼ା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଝୁମର ପ୍ରାୟୋଜିତ କାର୍ଯ୍ୟକ୍ରମ। NCERT ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 7:00, ଆଜି ଏଥିରେ ଶୁଣିବେ କୋଲ୍ହ ଗୀତ। ରାତି 8:00 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ରାତି 8:30। ରାତି 8:40 ଶୁଣିବେ ଗୀତ ଅତୀତ କାର୍ଯ୍ୟକ୍ରମ। ଏକକ ହିନ୍ଦୀ ଚଳଚ୍ଚିତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ସାରର ଅଭାବ ନାହିଁ, ଚାଷୀଙ୍କ ଆବଶ୍ୟକତା ଅନୁସାରେ ସାର ମହଜୁଦ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ସମୃଦ୍ଧି, ସଶକ୍ତ ଓ ଶ୍ରେଷ୍ଠ ଓଡ଼ିଶା ଗଠନରେ ଚାଷୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି କ୍ଷେତ୍ରରେ ଯୁବଶକ୍ତିକୁ ଅଧିକ ସାମିଲ କରାଯାଇ କୃଷକଙ୍କ ଆୟ ବୃଦ୍ଧି ଦିଗରେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଏ ସମ୍ପର୍କରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ପ୍ରସ୍ତୁତ ମଡେଲ ଅନୁଯାୟୀ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ଼ ନିୟନ୍ତ୍ରଣ କରାଯାଇ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ପ୍ରବେଶ କରାଇବା ସମ୍ଭବ ହୋଇପାରିବ। ପ୍ରତି ଘଣ୍ଟାରେ 8-10 ହଜାର ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ କହିଛନ୍ତି।
1: ଟେକ୍ନୋଲୋଜି ଉପଯୋଗରେ ସେ କଥା କେମିତି କରିହେବ, ସେଥିପାଇଁ ଗୋଟେ ଫାଇନାଲ ମଡେଲ ଆଇଆଇଟି ଭୁବନେଶ୍ୱର ତରଫରୁ ସେମାନେ ଉପସ୍ଥାପନ କରିଛନ୍ତି। ଆମେ ତାର ପାଇଲଟ ମଡେଲଟା କହିଛୁ ଯେ ପାଖାପାଖି 8-10 ଦିନ ଭିତରେ ସେମାନେ କରିକି ଆମକୁ ଗୋଟେ ଦେଖେଇବେ। ଥରେ ସେ ପାଇଲଟ ମଡେଲ ହେଇଗଲା ପରେ ଯୋଉ ମଡେଲ ଡ୍ରଇଂ ସେମାନେ ଦେଖେଇଛନ୍ତି, ଥରେ ହେଇଗଲେ ତାକୁ ଇମ୍ପ୍ଲିମେଣ୍ଟ କେମିତି କରାହବ, ଥରେ ଆମେ ତାର ଗୋଟେ ଟାଇମ୍ ଲାଇନ୍ ବି ତିଆରି ହେଇଯିବ। ସମ୍ପୂର୍ଣ୍ଣ ଭାବରେ ମତେ ଲାଗୁଛି 3-4 ମାସ ଭିତରେ, ମ୍ୟାକ୍ସିମମ୍ 3-4 ମାସ ଭିତରେ।
0: ରାଜ୍ୟ ସରକାର ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି

0: ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କୁ ରାଜ୍ୟ ଲୋକାୟୁକ୍ତ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଚୟନ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସୁପାରିଶ କ୍ରମେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶାରେ ଏକ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା କରାଯାଇଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ଶ୍ରୀ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବାକୁ ପରାମର୍ଶ ଦେଇଛନ୍ତି। ଝାରସୁଗୁଡ଼ା ଭୁବନେଶ୍ୱର ମଧ୍ୟରେ ଆସନ୍ତା 4 ତାରିଖରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ। ଏ ସମ୍ପର୍କରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ଏକ ଘରୋଇ ବିମାନ କମ୍ପାନୀ ଅଗଷ୍ଟ 17ରୁ ଅକ୍ଟୋବର 24 ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଝାରସୁଗୁଡ଼ା ଭୁବନେଶ୍ୱର ରୁଟ୍ରେ ବିମାନ ସେବା ବନ୍ଦ ରଖିବାକୁ ଘୋଷଣା କରିଥିଲା। ତେବେ କୌଣସି କାରଣରୁ ବିମାନ ସେବା ପ୍ରଭାବିତ ହୋଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଶା ପୁନର୍ବସତି ଓ ଥଇଥାନ ନୀତି 2006ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ବିସ୍ଥାପିତ ପରିବାରକୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତା ରାଶି ବୃଦ୍ଧି ହୋଇଛି। ସରକାରଙ୍କ ପକ୍ଷରୁ ପ୍ରାୟ 6% ବର୍ଦ୍ଧିତ ହାରରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ପୁନର୍ବାସ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ସାନମସି ଗାଁଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ ଉଦ୍ଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଶାକର୍ମୀମାନଙ୍କୁ ଆଶା କିଟ୍ ବଣ୍ଟନ କରିଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକରେ ଆଶାକର୍ମୀଙ୍କ ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗଗୁଡ଼ିକର ସମାଧାନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତଦନ୍ତ ଓ ସମାଧାନ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟିର ଭୂମିକା ଓ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ବ୍ଲକସ୍ତରୀୟ ଅଭିମୁଖୀକରଣ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗରିମା ଯୋଜନାର ସଫଳ ରୂପାୟନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମରେ ଦାଦନ ଶ୍ରମିକ ମୁକ୍ତ ସଚେତନତା ଶିବିର ଆୟୋଜିତ ହୋଇଛି। ଭଦ୍ରକ ଜିଲ୍ଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ 2,05,468 ନୋଟିସ୍ ପ୍ରଦାନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ଠାରେ ସର୍ବାଧିକ 144 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହାତୀ ଓ ତେଲ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଳାହାଣ୍ଡି ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଚକ୍ଷୁଦାନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବ୍ରଜସୁନ୍ଦର ମିଶ୍ର।
2: କଳାଡଳାକୁ ସ୍ୱଚ୍ଛ ପଟଳ ବୋଲି କୁହାଯାଏ। ଏହା ରଙ୍ଗହୀନ ଏବଂ ସ୍ୱଚ୍ଛ ପର୍ଦ୍ଦା ଏବଂ ଏଥିରେ ରକ୍ତବାହୀ ନାଳି ନଥାଏ। ଏହାର ପଛଭାଗରେ ଥିବା କନିକାର ଆଇରିସ୍ ରଙ୍ଗ କଳା ହୋଇଥିବାରୁ ଏହା କଳା ଦେଖାଯାଏ। କୌଣସି ବସ୍ତୁରୁ ଆଲୋକରଶ୍ମି ସ୍ୱଚ୍ଛ ପଟଳ ଦେଇ ତାରାରନ୍ଧ୍ର, ଦୃଶ୍ୟକାଚ, କାଚାଭରସ ଦେଇ ମୁକୁରିକା ବା ରେଟିନାରେ ପଡ଼ି ତାହାର ପ୍ରତିମ୍ବିତ ନେତ୍ରଶ୍ରେଣୀ ମାଧ୍ୟମରେ ମସ୍ତିଷ୍କକୁ ଗଲେ ଆମେ ବସ୍ତୁଟିକୁ ଦେଖିପାରୁ। ତେ ପ୍ରତିବିମ୍ବିତ ହେବା ପାଇଁକି ଚକ୍ଷୁର ଏହି ପ୍ରତ୍ୟେକ ଅଙ୍ଗ ସ୍ୱଚ୍ଛ ହେବା ଦରକାର। କୌଣସି କାରଣ ବଶତଃ ଯଦି ଏହି ଅଙ୍ଗମାନଙ୍କ ମଧ୍ୟରୁ କିଛି ଅସ୍ୱଚ୍ଛ ହୋଇଯାଏ ତେବେ ଆଖିକୁ ଆଉ ଦେଖାଯାଏ ନାହିଁ। ଅନେକ ସମୟରେ କଳାରେ ଘା ହୋଇଥାଏ, ଯାହା ଆଘାତଜନିତ, ଭୂତାଣୁଜନିତ ବା ପୁରୁଷାଧୀନତା ଯୋଗୁଁ ହୋଇଥାଏ। ବେଳେବେଳେ କଳାରେ କିଛି ରୋଗ ଦେଖା ହୋଇଥାଏ, ଆଖି ଲାଲ ପଡ଼େ, ଆଲୋକ ଚାହିଁ ହୁଏ ନାହିଁ, କିନ୍ତୁ କୌଣସି ଅବସ୍ଥାରେ ବି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇପାରେ, ଏ ମଣିଷ ଆଉ ଦେଖିପାରେ ନାହିଁ। ସେଭଳି କ୍ଷେତ୍ରରେ ଯଦି ଏକ ମୃତ ବ୍ୟକ୍ତିର ଆଖି ଆଣି ସୁସ୍ଥ ଲୋକଠାରେ ଲଗାଯାଏ ସୁସ୍ଥ ମଣିଷ ହୁଏତ ଦେଖ

0: ପାରେ, କିନ୍ତୁ ମଲା ମଣିଷର ଆଖି ସୁସ୍ଥ ମଣିଷଠାରେ ଲଗାଇବା ବିଷୟରେ ଅନେକଙ୍କର ଭୁଲ ଧାରଣା ରହିଛି। ଲୋକଙ୍କର ଧାରଣା ଯେ ସମ୍ପୂର୍ଣ୍ଣ ଆଖିରୋଳାକୁ ବଦଳାଇ ଦିଆଯାଇପାରେ, ପ୍ରକୃତ ପକ୍ଷରେ ଏହା ଠିକ୍ ନୁହେଁ। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ମୃତ ବ୍ୟକ୍ତିର ଶୋଷପଟଳ ଜୀବିତ ବ୍ୟକ୍ତିର ଶୋଷପଟଳ ମଧ୍ୟରେ ତାହା ଯଦି କୌଣସି କାରଣରୁ ଫୁଲା ପଡ଼ିଥାଏ ତାହାରେ ଲଗା ଦିଆଯାଇପାରେ। କୌଣସି ବ୍ୟକ୍ତିର ମୃତ୍ୟୁରୁ 6 ଘଣ୍ଟା ମଧ୍ୟରେ ଡୋଳା ସଂଗ୍ରହ କରାଯାଏ, ଏହାକୁ ଚକ୍ଷୁ ଭଣ୍ଡାରରେ ନିର୍ଦ୍ଦିଷ୍ଟ ଉତ୍ତାପରେ ରଖାଯାଏ। ଆବଶ୍ୟକ ଅନୁଯାୟୀ ଏହାର 2 ଦିନ ମଧ୍ୟରେ ଏହି ଡୋଳା ରୋପଣ କରାଯାଇଥାଏ। ଏହି ଅସ୍ତ୍ରୋପଚାରକୁ କଳା ଡୋଳା ରୋପଣ ବା କ୍ୟାରେଟୋପ୍ଲାଷ୍ଟିଲ କୁହାଯାଏ। ଏହା ପୁଣି 2 ପ୍ରକାର ହୋଇଥାଏ, ସମୁଦାୟ ଶୋଷପଟଳର ସ୍ଥାପନ ବା ଫୁଲ୍ ଥିକନେସ୍ କ୍ୟାରେଟୋପ୍ଲାଷ୍ଟି, ଆଂଶିକ ଶୋଷପଟଳ ସ୍ଥାପନ ବା ଲାମିନାର କ୍ୟାରେଟୋପ୍ଲାଷ୍ଟି। ପ୍ରଥମ ପ୍ରକାର ଅସ୍ତ୍ରୋପଚାର ସାଧାରଣତଃ ଚକ୍ଷୁ ସଂଗ୍ରହର 24 ଘଣ୍ଟା ମଧ୍ୟରେ କରିବା ଦରକାର ଏବଂ ଦ୍ୱିତୀୟଟି 7 ଦିନ ମଧ୍ୟରେ କରାଯାଇପାରେ। ଚକ୍ଷୁ ଭଣ୍ଡାରରେ ମୃତ ବ୍ୟକ୍ତିର ଚକ୍ଷୁକୁ ସଂଗ୍ରହ କରାଯାଇ ନିର୍ଦ୍ଦିଷ୍ଟ ତାପମାତ୍ରା ଓ ପରିବେଶରେ ଚକ୍ଷୁ ରୋପଣ କରାଯିବା ପର୍ଯ୍ୟନ୍ତ ରଖାଯାଏ। ଏଠାରେ ତାପମାତ୍ରାକୁ ପ୍ରାୟ 4 ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ରଖାଯାଏ। ଯଦି ବ୍ୟକ୍ତିର ମୃତ୍ୟୁ ଯକ୍ଷ୍ମା କର୍କଟ କିମ୍ବା ଦୀର୍ଘଦିନ ବ୍ୟାପୀ ଅସୁସ୍ଥତାର କାରଣ ହେତୁ ହୋଇଥାଏ ତେବେ ସେ ଚକ୍ଷୁ ବ୍ୟବହାର ଯୋଗ୍ୟ ହୋଇପାରେ ନାହିଁ। ଖୁବ୍ କମ୍ ବୟସ ବା ଅତି ଅଧିକ ବୟସର ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଚକ୍ଷୁ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇନଥାଏ। ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଚକ୍ଷୁଦାନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ଆବଶ୍ୟକ। ଆମ ପ୍ରଦେଶର 3 ମେଡିକାଲ କଲେଜରେ ଏବଂ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଡାକ୍ତରଖାନାରେ ଜନସାଧାରଣ ସେମାନଙ୍କ ନାମ ଚକ୍ଷୁଦାନ ପାଇଁ ରେଜିଷ୍ଟ୍ରିଭୁକ୍ତ କରିପାରିବେ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ଏ ମହାନ କାର୍ଯ୍ୟରେ ନିଜକୁ ସାମିଲ କରିବା ଉଚିତ। ଆମ ଦେଶରେ ଜନସାଧାରଣ ଏ ବିଷୟରେ ଏତେ ସଚେତନ ନୁହନ୍ତି। ସେମାନଙ୍କୁ ଜାଣି ରଖିବା ଉଚିତ ଯେ ଏହା ଏକ ନୂତନ ଅଭିଯାନ ନୁହେଁ। ପୁରାଣ ଯୁଗରେ ବର୍ଣ୍ଣିତ ଅଛି ଯେ ମହର୍ଷି ଦଧିଚି ଜୀବଜଗତର କଲ୍ୟାଣ ପାଇଁ ତାଙ୍କର ଅସ୍ଥି ଦାନ କରିଥିଲେ। ଏଠାରେ ବ୍ୟକ୍ତି ମୃତ ହେଲା ପରେ ତା ଚକ୍ଷୁ ସଂଗ୍ରହ କରିବା କଥା କୁହାଯାଉଛି। ଯେ ଜଣେ ସୁସ୍ଥ ବ୍ୟକ୍ତି ଆଉ ଜଣେ ମୃତ ବ୍ୟକ୍ତିର ଆଖି ସାହାଯ୍ୟରେ ପୃଥିବୀକୁ ଦେଖିପାରିଲା, ଏହାଠାରୁ ପୁଣ୍ୟ କାମ ଆଉ କ'ଣ ଥାଇପାରେ? ଚିନ୍ତା କରନ୍ତୁ, ମୃତ ବ୍ୟକ୍ତିର ଅନ୍ୟ କୌଣସି ଅଙ୍ଗ ଅନ୍ୟ ମଣିଷର ଦରକାରରେ ଲାଗିପାରେ ନାହିଁ, କିନ୍ତୁ ଚକ୍ଷୁର ଡୋଳା ଅର୍ଥାତ୍ ଜଣେ ବ୍ୟକ୍ତିର ସୁସ୍ଥ ଥିବା ଅବସ୍ଥାରେ ଡୋଳା 2 2 ଜଣ ଜୀବିତ ବ୍ୟକ୍ତିଙ୍କୁ ଦେଖିବାରେ ସାହାଯ୍ୟ କରେ। ଅନ୍ୟ ବସ୍ତ୍ର ଯାହା ଆପଣ ଦାନ କରନ୍ତି କିଛି ଦିନ ପରେ ତାହା ସରିଯାଏ ଏବଂ ବ୍ୟକ୍ତି ବିଶେଷ ଆପଣଙ୍କୁ ଭୁଲିଯାଏ। ମାତ୍ର ଯଦି ଆପଣଙ୍କ ଆଖି ଦ୍ୱାରା କେହି ଦେଖିପାରେ, ସେ ତାର ଜୀବନ ଥିବା ପର୍ଯ୍ୟନ୍ତ ଆପଣଙ୍କୁ ପୂରିପାରେ ନାହିଁ। ତେଣୁ ଏହାକୁ ମହତ୍ ଦାନ ବୋଲି କୁହାଯାଏ। ଦେଖାଯିବା ଲୋକ ପରିଶ୍ରମ କରି ନହେଲେ ମଧ୍ୟ ଗୁଜୁରାଣ ମେଣ୍ଟାଇପାରେ, ତାର ଅର୍ଥଦାନ ଦରକାର ନାହିଁ। ତେଣୁ ଆଜି ଆମେ ସମସ୍ତେ ଏଭଳି ଏକ ପ୍ରତିଶ୍ରୁତିବଦ୍ଧ ହେବା ଯେ ମୃତ୍ୟୁବେଳକୁ ଆମେ ସମସ୍ତେ ନିଜର ଆଖି ଦାନ କରିବା ଉଚିତ ଏବଂ ଆମେ ଏହି ଦୁନିଆରେ ନ ରହିଲେ ମଧ୍ୟ ଆମର ଆଖି ସାହାଯ୍ୟରେ ପୁଣି ଦୁନିଆକୁ ନୂଆକରି ଦେଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଚକ୍ଷୁଦାନ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ବ୍ରଜ ସୁନ୍ଦର ମିଶ୍ର। ଆକାଶବାଣୀ କଟକ ସମୟ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିବାକୁ ଯୁବ କୂଟନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ, ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଆଜି ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା, ଗହମ ଅଟା ଓ ଆନୁଷଙ୍ଗିକ ଉତ୍ପାଦ ଉପରୁ ରପ୍ତାନୀ କଟକଣା ପ୍ରତ୍ୟାହାର କଲେ ସରକାର, ଏବଂ କଲମ୍ବୋ ଟେଷ୍ଟରେ ଗତକାଲିର ସ୍କୋର 2 wicket-8 runs ଆଜିର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ ଶ୍ରୀଲଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ କୂଟନୀତିଜ୍ଞଙ୍କୁ ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବାରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେବାତୀର୍ଥଠାରେ 2025 ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଏହି ଯୁବ ଅଧିକାରୀ ଯେଉଁ ଦେଶରେ କାର୍ଯ୍ୟ କରିବେ ସେଠାରେ ତୃଣମୂଳ ସ୍ତରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ କାର୍ଯ୍ୟ କରିବା ଉଚିତ। ପାରମ୍ପରିକ କୂଟନୈତିକ ପରିସର ବାହାରେ ସମ୍ପର୍କକୁ ବ୍ୟାପକ କରିବା କରିବାକୁ ପଡ଼ିବ। ଭାରତର ସଭ୍ୟତା ଭିତ୍ତିକ ଶକ୍ତିକୁ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ପ୍ରଭାବଶାଳୀ ଢଙ୍ଗରେ ଯୋଗାଯୋଗ ସହ ସମନ୍ୱୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ସେବା ପ୍ରଦାନକୁ ଅଧିକ ସୁଗମ, ତ୍ୱରିତ ଏବଂ ନାଗରିକ କୈନ୍ଦ୍ରିକ କରିବା ଉପରେ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ବିଶ୍ୱସ୍ତରରେ ଭାରତକୁ ଏକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଶ୍ରୀ ମୋଦି ଯୁବ

ଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଭାରତକୁ ଜାନିଏ ଶୀର୍ଷକ କ୍ୱିଜ୍ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀ ତାଲିମ ତଥା ଭାରତ ଦର୍ଶନରୁ ପାଇଥିବା ଅଭିଜ୍ଞତାକୁ ଶ୍ରୀ ମୋଦିଙ୍କ ସହ ବାଣ୍ଟିଛନ୍ତି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା 50 ଜଣ ବୈଦେଶିକ ସେବା ଅଧିକାରୀ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁରକ୍ଷା ସମ୍ପର୍କିତ ସବୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ 9ମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ 2026କୁ ଉଦ୍ଘାଟନ କରି ଶ୍ରୀ ଶାହା ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଦିଗରେ ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବହୁମୁଖୀ ସଂସ୍ଥା କେନ୍ଦ୍ରର ପ୍ଲାଟଫର୍ମରେ ଉପଲବ୍ଧ ସୂଚନାକୁ କୃତ୍ରିମ ବୁଦ୍ଧିମତା ଆଧାରରେ ସମୀକ୍ଷା କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରହାର ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ଶାହା ଆଲୋକପାତ କରିଛନ୍ତି। ତାଲିମ କାର୍ଯ୍ୟକ୍ରମ ପଳାତକଙ୍କୁ ଫେରାଇ ଆଣିବା ସହ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ୟୁଏପିଏ ମାମଲାଗୁଡ଼ିକର ତଦନ୍ତ ବେଳେ ବ୍ୟାପକ ତଥା ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକର ଗତକାଲିର ପ୍ରଥମ ଦିନରେ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ଶ୍ରୀ ଶାହା ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା ନେଇ କର୍ତ୍ତବ୍ୟ ପାଳନ କରିବା ଅବସରରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୁରକ୍ଷା କର୍ମଚାରୀଙ୍କ ସ୍କୃତି ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ସମ୍ମିଳନୀର ଦ୍ୱିତୀୟ ଦିବସରେ ନୀଳ ଅର୍ଥନୀତିକୁ ସୁରକ୍ଷିତ କରିବା, ଜାତୀୟ ସୁରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ନେଇ ଏକ ସଶକ୍ତ ମାଧ୍ୟମ ସୃଷ୍ଟି କରିବା ଉପରେ ଆଲୋଚନା ଅନୁଷ୍ଠିତ ହେବ। ସମ୍ମିଳନୀରେ ସମଗ୍ର ଦେଶରୁ ସୁରକ୍ଷା ଏବଂ ପୁଲିସ ବଳର 850ରୁ ଅଧିକ ଅଧିକାରୀ ଯୋଗ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି କ୍ରେମ୍ଲିନ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୈତିକ ସହଯୋଗ, ଆଗାମୀ ଉଚ୍ଚସ୍ତରୀୟ ସମ୍ମିଳନୀ ପାଇଁ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ଶକ୍ତି, ସାର ଏବଂ ଆଣବିକ ସହଯୋଗ କ୍ଷେତ୍ରରେ ଭାରତ ଓ ରୁଷିଆ ମଧ୍ୟରେ ଉଲ୍ଲେଖନୀୟ ସମ୍ପର୍କ ସ୍ଥାପିତ ହୋଇପାରିଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ ହେବା ନେଇ ଡକ୍ଟର ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି। ଡକ୍ଟର ଜୟଶଙ୍କର ରୁଷକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ୍ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ଆଲୋଚନା କରିବେ। ବେଇଜିଂଠାରେ ଏହି 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗଙ୍କ ମଧ୍ୟରେ ସୀମା ପ୍ରସଙ୍ଗ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝୋଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍କୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ବେଜିଂଠାରେ ପହଞ୍ଚିଥିଲେ। ଗହମ, ଅଟା ଏବଂ ଏହାର ଆନୁଷଙ୍ଗିକ ଉତ୍ପାଦ ଉପରୁ ସରକାର ରପ୍ତାନୀ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାଦ୍ୱାରା ଅଟା, ମଇଦା, ସୁଜି ଏବଂ ଅନ୍ୟାନ୍ୟ ଗହମ ଭିତ୍ତିକ ଉତ୍ପାଦର ରପ୍ତାନୀ ତ୍ୱରାନ୍ୱିତ ହୋଇପାରିବ। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ଗହମ, ଅଟା ତଥା ଆନୁଷଙ୍ଗିକ ଉତ୍ପାଦ ପାଇଁ ରପ୍ତାନୀ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ କାନାଡ଼ା ଏବଂ ଆମେରିକା ଗସ୍ତରେ ଯିବେ। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଆର୍ଥିକ ସହଭାଗିତାକୁ ଅଧିକ ସଶକ୍ତ କରିବା, ନିବେଶ କ୍ଷେତ୍ରକୁ ବ୍ୟାପକ କରିବା ଏବଂ ବିଶ୍ୱ ଅର୍ଥନୈତିକ କ୍ଷେତ୍ର ଉପରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ହେଉଛି ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। କାନାଡ଼ାର ଟରଣ୍ଟୋଠାରେ ଅର୍ଥମନ୍ତ୍ରୀ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନ୍ଙ୍କ ସହ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା ବୈଠକରେ ଯୋଗଦେବେ। ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଶିଳ୍ପ କ୍ଷେତ୍ରର ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉଦ୍ୟୋଗପତିଙ୍କ ସହ ନିବେଶ ଗୋଲ୍ଟେବୁଲ୍ ବୈଠକରେ ମତ ବିନିମୟ କରିବେ। କାନାଡ଼ା ଭାରତ ସହଯୋଗ, ଦୀର୍ଘକାଳୀନ ନିବେଶ ଏବଂ ଆର୍ଥିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ରହିଥିବା ସୁଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବା ନେଇ ଅର୍ଥମନ୍ତ୍ରୀ ଅନ୍ୟ ଏକ ବ୍ୟବସାୟିକ ଗୋଲ୍ଟେବୁଲ୍ ବୈଠକରେ ଯୋଗଦେବେ। କାନାଡ଼ା କ୍ଲବ୍ ଅଫ୍ ଟରଣ୍ଟୋଠାରେ ଦୁଇ ଦେଶର ବ୍ୟାବସାୟିକ ପରିଷଦ ସହିତ ପାରସ୍କରିକ ଅର୍ଥନୈତିକ ସ୍ୱାର୍ଥ ସମ୍ଭଳିତ ଆଲୋଚନାରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ଆମେରିକାର ଚିକାଗୋ, ଆସେଭିଲ୍ ଏବଂ ନ୍ୟୁୟର୍କଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ବିଶ୍ୱ ଅର୍ଥନୈତିକ ପ୍ରସଙ୍ଗ ନେଇ ଅର୍ଥମନ୍ତ୍ରୀ, କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ ଏବଂ ଜି20

ସଦସ୍ୟ ରାଷ୍ଟ୍ରର ବରିଷ୍ଠ ଅର୍ଥନୈତିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ତାରିଖରେ ଅର୍ଥମନ୍ତ୍ରୀଙ୍କର ଏହି ଦ୍ୱିରାଷ୍ଟ୍ରୀୟ ଗସ୍ତ ଶେଷ ହେବ। ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଶୈକ୍ଷିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଯୋଶୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏବଂ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଏଆଇସିଟିଇର ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ରୀଡ଼ାକୁ ପ୍ରୋହାହନ ପ୍ରଦାନ କରିବା, ଛାତ୍ରଛାତ୍ରୀଙ୍କର ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଖେଲୋ ଭାରତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପଞ୍ଜାବର ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ 117 ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଗତକାଲି ପତିଆଲାଠାରେ ଅନୁଷ୍ଠିତ ପ୍ରଥମ ଜୋନାଲ୍ ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବରେ ରାଜନୈତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ବିଜେପି ଏହି ପରିବର୍ତ୍ତନକୁ ବାସ୍ତବରେ ପରିଣତ କରିବା ଲାଗି ପ୍ରସ୍ତୁତ ରହିଛି। ଶ୍ରୀ ସନ୍ତୋଷ ପଞ୍ଜାବକୁ 2 ଦିନିଆ ଗସ୍ତରେ ଯାଇ ଦଳର କାର୍ଯ୍ୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଛତିଶଗଡ଼ର ସୁକ୍ମା ଜିଲ୍ଲା ଅନ୍ତର୍ଗତ ଭେଜି ଥାନା ଅଞ୍ଚଳରେ ବହୁ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ତଥା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ଏହି ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଥିବା ସୁରକ୍ଷା ବାହିନୀ ସୂଚନା ଦେଇଛି। ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟର୍ସ ଦ୍ୱାରା ଗତକାଲି ବିଭିନ୍ନ ଅଞ୍ଚଳରେ ତଲାସୀ ଅଭିଯାନ କରାଯାଇଥିଲା। ମାଓ କ୍ୟାମ୍ପଗୁଡ଼ିକର ଠାବ କରିବା ଏବଂ ଅସ୍ତ୍ରଶସ୍ତ୍ର ଜବତ କରିବା ନେଇ ଏହି ତଲାସୀ ଅଭିଯାନ ଜାରି ରହିବ ବୋଲି ପୁଲିସ୍ କହିଛି। କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସର ବ୍ୟାଟିଂ ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ଆରମ୍ଭ କରିବ। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ଇନିଂସ ସମାପ୍ତି ଘୋଷଣା କରିଛି। ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ଏବଂ ଧ୍ରୁବ ଜୁରେଲ ଶତକୀୟ ପାଳି ଖେଳିଛନ୍ତି। ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା ଦଳ ବାଦ୍ ପଡ଼ିଛନ୍ତି। ପୁରୁଷ ଦଳ ଆର୍ଜେଣ୍ଟିନାଠାରୁ 3-5 ଗୋଲ୍ରେ ପରାସ୍ତ ହୋଇ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ଗତକାଲି ମହିଳା ଦଳ ଅଷ୍ଟ୍ରେଲିଆ ସହ ଅମୀମାଂସିତ ଭାବେ ଖେଳ ଶେଷ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିବାକୁ ଯୁବ କୂଟନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଆଜି ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଗହମ, ଅଟା ଏବଂ ଆନୁଷଙ୍ଗିକ ଉତ୍ପାଦ ଉପରୁ ରପ୍ତାନୀ କଟକଣା ପ୍ରତ୍ୟାହାର କଲେ ସରକାର। ଏବଂ କଲମ୍ବୋ ଟେଷ୍ଟରେ ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ଆଜିର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ ଶ୍ରୀଲଙ୍କା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଭାଦୁଚରଣ ହାସ୍ତା।

ପ୍ରଚାର କଲୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଭାଦୁଚରଣ ହାସ୍ତା। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତ ରଚନା ସୁରେଶ ପରିଡ଼ା।

ପରେ ପରେ ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାଞ୍ଜଳି ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ କରୁଛି ମୁଁ ନଳିନୀ ପ୍ରଭାନନ୍ଦୀ ବନ୍ଧୁ ମନ ଏକ ଆଶ୍ଚର୍ଯ୍ୟ ଜିନିଷ ମଣିଷକୁ ପରିଚାଳିତ କରେ ଏହି ମନ ଏହି ମନ ପାଇଁ ମଣିଷ ସୁଖ ଦୁଃଖକୁ ସାମ୍ନା କରେ କାହିଁକିନା ମନ କେତେ ଆଶା କରିଥାଏ ଯେଉଁ ଆଶା ପାଇଁ ସେ ସୁଖ ବି ପାଏ ଆଉ ଦୁଃଖ ବି ପାଏ ତେଣୁ ସଦାବେଳେ ସାରା ଜୀବନଯାକ କ'ଣ କରିଥାଏ ମନ ସୁଖ ଦୁଃଖର କାହାଣୀକୁ ନେଇକି ଗୀତ ଗାଇ ଚାଲିଥାଏ ତେବେ ଆସନ୍ତୁ ଶୁଣିବା ମନ କିପରି ଗୀତ ଗାଇଥାଏ

ମନ ଯେତେବେଳେ କାହା ପାଖରେ ଲାଗିଯାଏ ସେତେବେଳେ ତାକୁ ଖୋଜିବା ପାଇଁ ଅନ୍ୟ ଗୋଟିଏ ମନ ଘୁରି ଗଳି ଗଳି ଘୁରି ବୁଲେ। ତାକୁ ପାଇବା ପାଇଁ ମନ ଅସ୍ଥିର ହୋଇଉଠେ ଆଉ ଖୋଜୁଥିବା ହୃଦୟକୁ ମନ ତାର ଲକ୍ଷ୍ୟ ବୋଲି ଧରିନିଏ।

ମନଗୁଡ଼ି ଥରେ ସୂତା ଛିଡ଼ି ଉଡ଼ିଗଲେ ଆଉ ଆୟତ୍ତରେ ରହେ ନାହିଁ। କେତେବେଳେ କେଉଁଠି କେଉଁ ହୃଦୟ ତାକୁ ଧରିନିଏ, ତାପରେ ଆରମ୍ଭ ହୋଇଯାଏ ଜୀବନ ଆକାଶରେ ଝଡ଼ ଆଉ ବସନ୍ତର ଆଗମନ।

ମନ ଗୋଟିଏ ଏମିତି ଜିନିଷ, ଯେତେଦିନ ଭଲ ପାଇବା ପାଉଥିବ ସେତେଦିନ ଖୁସିରେ ଥାଏ। ମାତ୍ର ଭଲ ପାଇବା କମିଗଲେ ମନରେ ଦରଜ ଓ କ୍ଷତ ସୃଷ୍ଟି ହୁଏ। ଏହି ଦରଜକୁ ଭଲ କରିବା ପାଇଁ କୌଣସି ମାଲିସ କି ଔଷଧ ଦରକାର ନାହିଁ। ଏହି ଦରଜକୁ ଭଲ କରିପାରେ ଆଉ ଗୋଟିଏ ମନର ଭଲ ପାଇବା।

ରଙ୍ଗ ଯାଏ ଦିଶି ଆଖିଟା ଖୁସି ଖୁସି କଥା ଗୁଡା ଫିସ୍ ଫିସ୍ ଫିସ୍ ଫିସ୍ ମନଟା ଗଲେ ମିଶି ସ୍ୱର୍ଗ ଯାଏ ଦିଶି ଆଖିଟା ଖୁସି ଖୁସି କଥାଟା ଫିସ୍ ଫିସ୍ ଫିସ୍।

ଜୀବନର ଲମ୍ବା ରାସ୍ତାରେ ଚାଲିବା ପାଇଁ ମନ ଖୋଜେ ଆଉ ଗୋଟିଏ ମନ, ଯିଏ ତାର ଜୀବନସାଥୀ ହୋଇ ତା ସାଥିରେ ଚାଲିବ। ଯୌବନ ବୟସରେ ମନ ପକ୍ଷୀର ପରକଅଁଳେ ଆଉ ସେ ଖୋଜେ ସୁନ୍ଦର ମନର ବଣିକ, ଯାହାକୁ ପାଇ ସେ ସଉଦା କରିବ, ସାରା ଜୀବନ ଖୁସିରେ ରହିବ।

ମନର ମଣିଷକୁ ପାଇଲା ପରେ ମନ ଖୁସି ହୋଇଯାଏ। ହୃଦୟ ବୀଣାରେ ପଞ୍ଚମ ସ୍ୱରରେ ବାଜି ଉଠେ ସାତ ସୁରର ରାଗିଣୀ, ଆଉ ଏଇ ରାଗିଣୀ ତଳେ ପ୍ରେମର ଓ ଭଲ ପାଇବାର ମହଲ ଓ ମନ ଆକାଶରେ ଫୁଟାଏ କେତେ ତାରା ଫୁଲ।

ମିଳିଗଲା ପରେ ହୃଦୟକୁ କବ୍ଜା କରିବ ସେ। ସେତେବେଳେ ଚାରିଆଡ଼େ ଖାଲି ତା'ର ମନର ମଣିଷର ଛବି ହିଁ ଦେଖାଯାଏ, ଏମିତିକି ରାତିର ସ୍ୱପ୍ନରେ ବି ସେ ଦେଖାଯାଏ। ମନ ତାରି ପାଇଁ ଆଉଟୁପାଉଟୁ ହୋଇଥାଏ।

ହଁ ବନ୍ଧୁ, ମନ ଗୋଟିଏ ଆଇନା। ଏ ଆଇନାରେ କେତେ ଛବି ପ୍ରତିବିମ୍ବିତ ହୁଏ, କେତେ ଛବି ଆସେ, କେତେ ଛବି ଯାଏ, ଏଇ ଛବିକୁ ନେଇ ମନ ଖେଳିଥାଏ।

ପ୍ରକୃତରେ ଶ୍ରୋତା ବନ୍ଧୁ, ମନର ଶାମୁକାବୁକୁରେ ମମତା ମୋତି ଘୁମାଉଥାଏ। ସେ କେବଳ ଚାହେଁ ଟିକିଏ ସୁନେଲି ସ୍ୱପ୍ନ, ଆଉ ଟିକିଏ ପ୍ରୀତି। ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରସାର କରୁଛୁ ଝୁମର। ଝୁମର ପରିବେଷଣ କରିଛନ୍ତି କ୍ଷୀରଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାରମାନେ।

ପ୍ରଚାର କଲୁ ଚହଲା କାର୍ଯ୍ୟକ୍ରମରେ ଝୁମର ଝୁମର ପରିବେଷଣ କରିଥିଲେ କ୍ଷୀରଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପ୍ରେଜେଣ୍ଟ କରୁଛୁ ନାରୀ ମହଲ।
2: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
3: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
2: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
1: ପ୍ରଚାର କରୁଛୁ ନାରୀ ମହଲ।

0: ପୁରୁଷ ତାର ଜୀବନ କାଳରେ ଘର ପରିବାର ଚଳାଇବା ପାଇଁ ଅର୍ଥ ଉପାର୍ଜନ କରେ, ଆଉ କେହି କେହି ଧନ ସମ୍ପତ୍ତି ଅର୍ଜନ କରି ବିଳାସ ବ୍ୟସନରେ ରହିବା ପାଇଁ ମନେ ମନେ ସ୍ଥିର କରିଥାନ୍ତି। ହେଲେ ଯଦି ଶାରୀରିକ ମାନସିକ ସ୍ତରରେ ଆମେ ଅସୁସ୍ଥ ରହିବା, ତେବେ ସେହି ଧନ ସମ୍ପତ୍ତି ଅର୍ଜନ କରିବାର ମାନେ କିଛି ରହିବନି। ସେଥିପାଇଁ କୁହାଯାଏ, ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ। ସୁଷମ ଖାଦ୍ୟ, ବିଶ୍ରାମ, ପରିଷ୍କାର ପରିଚ୍ଛନ୍ନତା ଉପରେ ସ୍ୱାସ୍ଥ୍ୟ ନିର୍ଭର କରେ। ଆମେ ନିତିଦିନିଆ ଜୀବନରେ ଯେଉଁ ସବୁ ପନିପରିବା ବା ଫଳମୂଳ ଖାଇଥାଉ, ତାର ଚୋପାକୁ ଭଉଣୀମାନେ ଅଦରକାରୀ ବୋଲି ଫିଙ୍ଗି ଦେଇଥାନ୍ତି। କିନ୍ତୁ ସେହି ଚୋପାରେ ଖାଦ୍ୟସାର, ଖଣିଜ ଲବଣ, ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର ଭରି ରହିଛି। ଆମର ନିତ୍ୟ ବ୍ୟବହାର୍ଯ୍ୟ ପରିବା ହେଲା ଆଳୁ। ଏହି ଚୋପାକୁ ଆମେ ଫିଙ୍ଗିଦେଉ, କିନ୍ତୁ ଏଥିରେ ଭିଟାମିନ୍ ଏ, କେ, ଲୌହସାର ଭରି ରହିଛି। ଯଦି ସେହି ଚୋପାକୁ ତରକାରୀ କରି ଖାଇବା, ଅନ୍ଧାରକଣା, ରକ୍ତହୀନତା ରୋଗରୁ ରକ୍ଷା ପାଇପାରିବା। ଏମିତି ଅନେକ ପରିବା ଚୋପା ରହିଛି ଯାହାକୁ ଆମେ ରୋଷେଇ କରି, ଆଚାର କରି କିମ୍ବା ଶୁଖେଇ ପୁନର୍ବାର ବ୍ୟବହାର କରିପାରିବା। ତାହା କେମିତି ସମ୍ଭବ, ଏ ବିଷୟରେ ଆସନ୍ତୁ ଶୁଣିବା ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତିଙ୍କ ସହିତ ଆଲୋଚନା। ତାଙ୍କୁ ସ୍ୱାଗତ କରିବା ଆମ ଷ୍ଟୁଡିଓକୁ। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ଆମେ ତ ନିତିଦିନିଆ ଜୀବନରେ ବିଭିନ୍ନ ପ୍ରକାରର ରୋଷେଇ ପ୍ରସ୍ତୁତ କରିଥାଉ, ଆଉ ସେଥିରେ ଅନେକ ଗୁଡ଼ିଏ ପରିବା ଦେଇ ତରକାରୀ ପ୍ରସ୍ତୁତ କରିଥାଉ, କିନ୍ତୁ ତାର ଚୋପାକୁ ସାଧାରଣତଃ ଫିଙ୍ଗି ଦେଇଥାଉ। ସେଇ ଚୋପା କେତେ ଉପକାରୀ, ସେ ବିଷୟରେ ଟିକେ କୁହନ୍ତୁ।
1: ଦେଖନ୍ତୁ, ବର୍ତ୍ତମାନ ସମୟରେ ଆମେ ବିଶେଷ ଭାବେ ଆମ ଗୃହିଣୀମାନେ ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବା ଉଚିତ, କାରଣ ଗୃହିଣୀମାନଙ୍କ କାର୍ଯ୍ୟଧାରା ଆମର ସମଗ୍ର ପରିବାରକୁ ପ୍ରଭାବିତ କରେ। ଦୃଷ୍ଟିରେ ରଖି ଆଜି ମୁଁ ରୋଷେଇ ପାଇଁ ଆବଶ୍ୟକ ହେଉଥିବା ପନିପରିବା, ଖାଇବା ପାଇଁ ଫଳ ଓ ସେମାନଙ୍କର ଚୋପା ବିଷୟରେ କିଛି ଆଲୋଚନା କରୁଛି। ବିଶେଷ ଭାବେ ପନିପରିବା ଓ ଫଳ ଚୋପା ଯାହାକୁ ଆମେ ଫିଙ୍ଗି ଦଉ, ସେ ବିଷୟରେ ମୁଁ ଗୁରୁତ୍ୱ ଦଉଛି। ସାଧାରଣ ଗୃହିଣୀମାନେ ରୋଷେଇ କରିବା ପାଇଁ କାଟୁଥିବା ପରିବାର ଚୋପା ଗୁଡିକ ଅଳିଆ ଗଦାକୁ ଫିଙ୍ଗି ଦିଅନ୍ତି, ଏଇଟା ସାଧାରଣ କଥା। ଆମେ ଖାଉଥିବା ବିଭିନ୍ନ ପ୍ରକାର ପନିପରିବା ଚୋପା ଯେ ଭିଟାମିନ ବା ଖାଦ୍ୟ ପ୍ରାଣରେ ଭରପୁର, ଏ କଥା ପ୍ରାୟ ବୋଧହୁଏ କେହି ଜାଣନ୍ତିନି, ଏବଂ ଏହା ଖାଦ୍ୟ ପ୍ରାଣରେ ଭରପୁର ହେବା ସହିତ ଆମକୁ ନାନା ରୋଗରୁ ମଧ୍ୟ ରକ୍ଷା କରେ। କିନ୍ତୁ ଏସବୁ କଥା ସାଧାରଣ ସମସ୍ତେ ଜାଣିପାରନ୍ତି ନାହିଁ। କିଛି ଲୋକ

0: ଗଛମୂଳେ ଦେଇ ଦିଅନ୍ତି ବା କିଛି ଲୋକ ପୁରା ଫିଙ୍ଗି ବି ଦିଅନ୍ତି। ଆମର ରାଜ୍ୟ ହେଉଛି ଗୋଟେ କୃଷି ପ୍ରଧାନ ରାଜ୍ୟ ଏବଂ ଆମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। ହେଲେ ଏମାନେ ତାଙ୍କର ସ୍ୱାସ୍ଥ୍ୟ ଆଉ ପୁଷ୍ଟି ବିଷୟରେ ଏତେ ସଚେତନ ନୁହନ୍ତି। ତେଣୁ ଆମେ ନଷ୍ଟ କରି ଦେଉଥିବା ପନିପରିବା ବା ଫଳ ଚୋପା ଥିବା ପୁଷ୍ଟିସାର ଓ ଉପକାର ବିଷୟରେ ଆଜି ଆମେ ସେମାନଙ୍କୁ ସଚେତନ କରାଇବା ଆମର ଏହି ଆଲୋଚନାଟିର ପ୍ରଧାନ ଉଦ୍ଦେଶ୍ୟ।
1: ତେବେ ଆପଣ କୁହନ୍ତୁ ଯେ କୋଉ କୋଉ ଚୋପା ଆମର ବିଶେଷ ଭାବରେ ଉପକାରୀ ଆଉ ଆମେ ତାକୁ ବ୍ୟବହାର କରିପାରିବା?
0: ସେମିତି କହିଲେ ତ ସବୁ ପ୍ରକାର ଚୋପା ଆମର ଉପକାରୀ, ତାବେ ସମସ୍ତଙ୍କର ବି ବ୍ୟବହାର ଅଛି। ତେଣୁ ମୁଁ ଆପଣଙ୍କୁ ଗୋଟିଏ ଗୋଟିଏ ପରିବା ଚୋପା ବିଷୟରେ ବୁଝେଇ କହୁଛି। ପରିବା କହିଲେ ଆଳୁ ହଉଛି ଅଧିକାଂଶ ପରିବାରର ପ୍ରଧାନ ପରିବା ବୋଲି ବୁଝନ୍ତି।
1: ତେଣୁ
0: ଆଳୁ ଚୋପାରେ ଭିଟାମିନ ଏ ଆଉ କେ ରହିଛି, ଲଘୁ ମଧ୍ୟ ରହିଛି, ଯାହାକି ଅନ୍ଧାର କଣା, ଆମ ଚର୍ମର ଯୋଉ ଶୁଷ୍କତା, ରକ୍ତହୀନତା ଆଦି ରୋଗର ପ୍ରତିରୋଧକ ରୂପେ ବ୍ୟବହାର କରାଯାଇପାରେ ଏବଂ ଏହାଟା ମଧ୍ୟ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଆଳୁ ଚୋପାରେ ଯଦି ଏତେ କଥା ଅଛି ଆମେ ତାକୁ କେମିତି ଖାଇବା? ତେଣୁ ଗୋଟେ ସାଧାରଣ କଥା ଯେ ଆଳୁଟାରେ ଅବଶ୍ୟ ଯୋଉ ଧୂଳି ମଳିଥାଏ ଆମେ ଭଲ ଭାବେ ଧୋଇଦେବା ଆଳୁକୁ, ଚୋପାଟା ଛଡେଇବାନି। ନ ଛଡେଇବେ ହେଲେ ଆଳୁ ସହିତ ଚୋପା ରହିଲା ରାନ୍ଧିଲା ବେଳେ ଏବଂ ଚୋପାର ଯୋଉ ପୁଷ୍ଟିସାର ସେଇଟା ମଧ୍ୟ ଆମ ଖାଦ୍ୟ ସହ ଆମ ପେଟ ଭିତରକୁ ଗଲା ଏବଂ ଏଇ ଯୋଉ ଉପକାରଟା ଆମେ ପାଇପାରିବା।
1: ସେ ଯୋଉ ଆପଣ କହିଲେ ଆଳୁର ଚୋପା, ତାକୁ କେମିତି ରୋଷେଇ କରିବା?
0: ଆଳୁର ଚୋପାଟାକୁ ତ ଆମେ କିଛି ରୋଷେଇ କରିପାରିବାନି, ଆଳୁ କାଟିଲା ବେଳେ ଆଳୁ ସହିତ ଚୋପାଟା ରଖିବା। ବହୁତ ଲୋକ କାଟିଲା ବେଳେ ଚୋପାଟାକୁ ଛଡେଇ ଦିଅନ୍ତି, ମାନେ ନାଇଁ ଆଳୁଟା କାଇଁ ମାଟିଆ ମାଟିଆ ଲାଗୁଛି କି ଚୋପାଟା, ମାନେ ତା ଦେହରୁ କାଟିଲା ବେଳେ ଚୋପା ଛଡେଇ ଫିଙ୍ଗି ଦିଅନ୍ତି। କିନ୍ତୁ ଆଳୁ ଚୋପାଟାକୁ ତ ଆମେ ଖାଇପାରିବାନି, କୋଉ ବାଟରେ ଭଲ ଲାଗିବନି। ତେଣୁ ଆଳୁ ସହିତ ଚୋପାଟା ରୋଷେଇ କରିବା।
1: ସେମିତି ଆମେ ବିଭିନ୍ନ ପ୍ରକାରର ପନିପରିବା ରୋଷେଇ କରିଥାଉ, ଯେମିତିକି ହେଲା କଖାରୁ ହେଲା, ପାଣି କଖାରୁ ହେଲା, ତାର ସାଧାରଣତଃ ଉପର ଚୋପାଟିକୁ କାଢି ଫିଙ୍ଗି ଦେଇଥାଉ, ସେଇ ଚୋପାକୁ ଆମେ ପୁନର୍ବାର ବ୍ୟବହାର କରିପାରିବା କି?
0: ହଁ, ତାର ମଧ୍ୟ ବହୁତ ବ୍ୟବହାର ଅଛି। ମୁଁ କହୁଛି ଗୋଟେ ଗୋଟେ କଖାରୁ ଚୋପା ଯୋଉ ହେଲା, ଏଥିରେ କଖାରୁ ଚୋପାରେ ଭିଟାମିନ ଏ ରହିଛି ଆଉ ପୁଷ୍ଟିସାର ରହିଛି, ତାପରେ ଥାୟାମିନ ଇତ୍ୟାଦି ଥାଏ ଯୋଉ ଗୁଡାକ ଆମକୁ ନିମୋନିଆ, କାଶ, ଚର୍ମ ରୋଗ ଇତ୍ୟାଦି କି ଦୂର କରିବାରେ ସାହାଯ୍ୟ କରେ। ତେଣୁ କଖାରୁ ଚୋପା ବି ଆମର ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ, ଯୋଉ ଦେହରେ ଯୋଉ ଖଣ୍ଡିଆ ଖାବରା ହେଇଗଲା କ୍ଷୟ ହେଇଯାଏ ତା ପୂରଣରେ ସାହାଯ୍ୟ କରେ। ତେଣୁ ତାର ଯୋଡ଼େ ବାଟ ଅଛି କଖାରୁ ଚୋପାକୁ, ଗୋଟେ ହେଲା ଆମେ ବି କଖାରୁରୁ ଚୋପାଟାକୁ ତାଞ୍ଚିକିରି ଫୋପାଡ଼ିବାନି, ଚୋପା ସହ କଖାରୁକୁ ରାନ୍ଧିବା। ଆଉ ଗୋଟେ ବଡ କଥା ହେଲା, ଆପଣ ନିଶ୍ଚୟ ଜାଣିଥିବେ ବର୍ତ୍ତମାନ ଯୁଗରେ ସିନା ଏଇଟା ଟିକେ ଆମେ ଟିକେ ଆଡଭାନ୍ସ ଯୁଗକୁ ଆସିଲେ, ଆମର ମା ମାନେ ଯେତେବେଳେ ରୋଷେଇ କରୁଥିଲେ ଏ ଯୋଉ କଖାରୁ ଚୋପା, ପାଣି କଖାରୁ ଚୋପା ଏଗୁଡାକୁ ରାଇ କରୁଥିଲେ, ଟିକେ ଗୁଣ୍ଡ ଗୁଣ୍ଡ କରିକିରି ସୋରିଷ ଦେଇ ରାଇ କରିପାରିବା, ତା ଛଡା ତାକୁ ଭାଜି ବି ପାରିବା, ଭାଜିଲେ ବି ଭଲ ଲାଗେ। ଏମିତି ଆମେ ଭାବୁନେ ଯେ ଏଗୁଡା କଣ ଖାଇବା କେହି ଫୋପାଡ଼ି ଦଉଛେ, କିନ୍ତୁ ଆଉ ଧୋଇ ଧାଇକିରି ଭାଜିଲେ ବି ସେ ଖାଦ୍ୟ ଉପଯୋଗୀ ହବ, ସେବାଟେ ବି ଆମ ଆର ଯୋଉ ଉପକାରଟା ଆମ ଦେହ ଭିତରକୁ ଯିବ ତା ଡାଇରେକ୍ଟ ଖାଇ ହବନି, ଏଇ ଉପାୟରେ ଆମେ ଖାଇପାରିବା। ସେ ପାଣି କଖାରୁ ଚୋପାରେ ଭିଟାମିନ ବି ସି ରହିଛି, ସେ ଏହା ମାଂସପେଶୀ, ହାର୍ଟ, ବୃକକ, ମସ୍ତିଷ୍କ ଇତ୍ୟାଦି କାର୍ଯ୍ୟ କରିବାର ଶକ୍ତି ମଧ୍ୟ ବଢାଏ, ସେ ବି ଆମର ଉପକାରୀ। ତା ଛଡା ଲାଉ ବି ଏମାନଙ୍କର ଏଇ ପ୍ରକାର ଏକ ଜିନିଷ, ଏଥିରେ ସେମିତି ଭିଟାମିନ ବି ଓ ସି ରହିଛି ଯୋଉଟା କି ଲାଉ ଚୋପାଟା ଆମର କ୍ଷୁଦା ବଢାଏ ଏବଂ ଶରୀରକୁ ସକ୍ରିୟ ରଖେ, ସ୍ନାୟୁ ସଂସ୍ଥାକୁ ସୁସ୍ଥ ରଖେ। ତେଣୁ ଲାଉ ଚୋପାଟାକୁ ଆପଣ ଦେଖିବେ ଯଦି କେବେ କରିନଥିବେ ଖାଲି ଗୁଣ୍ଡ ଗୁଣ୍ଡ କିରି କାଟିଦେବେ, କାଟିକିରି ଭାଜିଦେବେ, ଯଦି ସ୍ୱାଦ ପାଇଁ ଟିକେ ଆଳୁ ବି ଯଦି ପକାନ୍ତି ବହୁତ ବଢିଆ ଲାଗିବ, ତେଲ ଟିକେ ଦେଇ ଭାଜି ଖାଇଦେବେ ସିଧାସଳଖ ବହୁତ ବଢିଆ ଲାଗିବ। ପରିବା ଚୋପାରେ ତ ଭିଟାମିନ, ସେମିତି ପରିବାରେ ବି ବହୁ ପ୍ରକାର ଭିଟାମିନ ଅଛି। ଆମେ ଯେତେବେଳେ ପାଣିରେ ପକେଇ ଦଉ ଅଧିକାଂଶ ଭିଟାମିନ ପାଣି ସହିତ ଦ୍ରବଣୀୟ, ମାନେ ଭିଟାମିନ ଗୁଡିକ ପାଣି ସହିତ ମିଶିଯାଏ, ତେଣୁ ଆମେ କଣ କରୁ ପରିବାଟାକୁ ଛାଣି ଆଣି ରୋଷେଇ କରୁ, ତା ଦେହରେ ଯୋଉ ଭିଟାମିନ ଥାଏ ସେ ପାଣିରେ ପଶିଗଲା, ସେ ପାଣି ତାକୁ ଫୋପାଡ଼ି ଦଉ, ତେଣୁ ଭିଟାମିନଟା ନଷ୍ଟ ହେଇଯାଏ। ତେଣୁ ସବୁଠାରୁ ଭଲ ଗୋଟା ପରିବାକୁ ଆମେ ଗୋଟା ପରିଷ୍କାର କରି ଧୋଇଦେବା, ଭିତରେ ତ ଧୂଳିମଳି କିଛି ନଥାଏ, ଯେମିତି ଧର ବାଇଗଣ, କଦଳୀ, ଆଳୁ ଏସବୁ ଜିନିଷ, ଗାଜର ଭିତରେ କିଛି ଧୂଳି ନଥାଏ, ତେଣୁ ଆଗ ଗୋଟା ଧୋଇକିରି କାଟିବା ଭଲ, ନହେଲେ ତା ଦେହରେ ଭିଟାମିନ ଗୁଡିକ ଜଳରେ ଦ୍ରବଣୀୟ ହେଇଯିବ, ସେ ପାଣିକି ଆମେ ଢାଳି ଦେଲେ ଭିଣ୍ଡି ନଷ୍ଟ ହେଇ ସେମିତି କରିବା ଉଚିତ ନୁହଁ। ଆଉ ଗୋଟେ ଅଛି କଞ୍ଚା କଦଳୀ, କଞ୍ଚା କଦଳୀଟା ବହୁତ ସମସ୍ତେ ଖାଇବାକୁ ଭଲ ପାଉଛନ୍ତି ଏଇ ସମୟରେ, କାରଣ ଅଧିକାଂଶ ଡାଇବେଟିସ ଇତ୍ୟାଦି ରୋଗରେ ପୀଡିତ। ସେ ଯୋଉ କଞ୍ଚା କଦଳୀ ଚୋପାରେ ଭିଟାମିନ ଏ, ବି, ସି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର, ଆଇରନ ଏସବୁ ରହିଛି, ଏଗୁଡିକ ଦାନ୍ତ ହାଡକୁ ଶକ୍ତ କରେ, ରକ୍ତ ପରିଷ୍କାର କରେ ଏବଂ ଆମର ଯୋଉ ଜୀବନୀ ଶକ୍ତି ବୃଦ୍ଧି କରାଏ। ଅସୁବିଧା କଣ କି କଞ୍ଚା କଦଳୀ ଚୋପାଟା ଭାରି କଷା ଲାଗେ, ତାକୁ ଖାଇବା କଷ୍ଟ, କିନ୍ତୁ ବହୁତ ଜିନିଷ ଉପକାର ଅଛି। ଯଦି ଏମିତି କିରି ଅଳ୍ପ ଟିକେ ସିଝେଇ

0: ପାଣି ଗାଳିକି ଯଦି ଖାଇପାରିବା ଭଲ, ତାପରେ ଆହୁରି ଦେଖନ୍ତୁ ମଟର ଛୁଇଁ ଗୋଟେ, ଆମେ ମଟର ଛୁଇଁକି ରଖିଦେଲେ ତା ଚୋପା କାଢିଦେଲେ, ଏଗୁଡାକୁ ଆମେ କଣ କରିବା ନା, ଯୋଉ ଏଇ ଯୋଉ ଚୋପା ଗୁଡାକ ମଟର ଛୁଇଁ ଚୋପାଟା ବି ଖାଇ ହବନି, ଏଗୁଡାକୁ ଆମେ କଣ କରିବା ନା, ଯଦି ନ ଖାଇପାରିବା ରୁଚିକର ନ ହେଲା ତାକୁ ନ ଖାଇପାରିବା, ତାକୁ କଣ କରିବା ନା ବିଭିନ୍ନ ପ୍ରକାର ଏଣେ ତେଣେ ନ ଫିଙ୍ଗିକିରି ଗଛ ମୂଳେ ଦେଇଦେବା।
1: ଆଜ୍ଞା, ଏ ତ ଆପଣ କହିଲେ ଯେ ବିଭିନ୍ନ ପନିପରିବାର ଚୋପାକୁ ତରକାରୀ କରି ବା ବ୍ୟବହାର କରି ଖାଇପାରିବା, କିନ୍ତୁ ଅନେକ ଗୁଡ଼ିଏ ଫଳ ରହିଛି ଯାହାର ଚୋପାକୁ କାଢି ଆମେ ଫିଙ୍ଗି ଦେଇଥାଉ, କିନ୍ତୁ ସେଇ ଚୋପାକୁ ଆମେ ଖାଇପାରିବା କି?
0: ପରିବା ସହିତ ଫଳ ବି ବହୁତ ପ୍ରକାର ଫଳ ବି ଆମେ ଡେଲି ଖାଉଥାଉ, ସେଇଟା ବି ବହୁତ ଭଲ ଜିନିଷ। ମନେକର ଦେଖନ୍ତୁ କମଳା, ଆମେ କମଳା ଲେମ୍ବୁଟାକୁ ଖାଇଦେଉଛେ ଏବଂ ଯୋଉଟା କି ଭିଟାମିନ ଏ ସି କ୍ୟାଲସିୟମ ଫସଫରସ ସବୁ କିଛି ରହିଛି, ତା ଚୋପାକୁ ଫିଙ୍ଗି ଦେଉଛେ। ଆ ଚୋପାରେ ମଧ୍ୟ ସେମିତି ବହୁତ ଭଲ ଜିନିଷ ଅଛି ଯୋଉଟା କି ଆମ ଗ୍ୟାଷ୍ଟ୍ରିକ ଦୂର କରିବ, ଯକୃତର ଅମ୍ଳପିତ ଇତ୍ୟାଦି ରୋଗର ମହୌଷଧି। ସେମିତି କମଳା ଲେମ୍ବୁ ଚୋପାକୁ ଅଧିକାଂଶ ଯୋଉ ଶୁଖେଇକିରି ଗୁଣ୍ଡ କରିକିରି ମୁହଁରେ ମାଲିସ କରନ୍ତି, ନହେଲେ ଆଚାର ବି ତାକୁ କଲେ ବି ସେ ଗୋଟେ ପ୍ରକାର ହବ। ତାପରେ କାଗିଜି ଲେମ୍ବୁ ଚୋପା ଦେଖନ୍ତୁ, କାଗିଜି ଲେମ୍ବୁ ଚୋପାଟା ସେଥିରେ ଭିଟାମିନ ସି ଭରପୁର ହେଇ ରହିଛି, ଯୋଉଟା କି ଚର୍ମକୁ ସତେଜ ରଖିବା ପାଇଁ କି ଏବଂ ସବୁ ପ୍ରକାର ଚର୍ମ ରୋଗ ଦୂର କରିବା ପାଇଁ କି କାମ କରେ।
1: ଏବଂ
0: କାଗିଜି ଲେମ୍ବୁ ଚୋପାଟାକୁ ଆମେ ଆଚାର କରିପାରିବା, କାହିଁକି ନା ତାକୁ ସବୁ ଟିକେ ସିଝେଇ ଦେଇକିରି, ଯୋଉମାନେ ଆଚାର ଜାଣନ୍ତି ନିଶ୍ଚୟ ଜାଣିଥିବେ, ଟିକେ ସିଝେଇ ଦେଲେ ତା କଷାଳିଆ ଅଂଶଟା ଚାଲିଯିବ, ତାକୁ ଲୁଣ ଦେଇକିରି ଲଙ୍କା ଗୁଟ ଗୁଡା ପକେଇ ଭଲ ଆଚାର କରି ହବ। ଯେମିତି କାଗିଜି ଆଚାର ହଏ ସେମିତି ରସଟାକୁ ନେଇଯିବା, ଚୋପାଟାକୁ ନ ଫିଙ୍ଗିକିରି ଆଚାର କରିଦେବା।
1: ଆଜ୍ଞା,
0: ସେମିତି ତାପରେ ସେଉ ଚୋପା ଦେଖନ୍ତୁ, ଏଥିରେ ଭିଟାମିନ ଏ ବି ସି ସବୁ ପ୍ରକାର ଭିଟାମିନ ରହିଛି, ସ୍ନେହ ସାର ଫସଫରସ ରହିଛି ଏବଂ ଏଗୁଡାକ ମଧ୍ୟ ଶରୀରରୁ କ୍ରାନ୍ତି ଦୂର କରେ, ଶରୀରକୁ ସତେଜ ରଖେ। ତେଣୁ ସେଉ ଚୋପାଟାକୁ ଆମେ ବେଳେବେଳେ କାଟିକିରି ଚୋପା ଫୋପାଡ଼ି ଦେଇ ଖାଲି ସେଉ ଖାଉ, ଚୋପା ସହ ସେଉକୁ ବି ଚୋବେଇ ପାରିବା, ସେଟା କିଛି ଏତେ ଖରାପ ଲାଗେନି, ଯାହାର ସ୍ୱାଦ ଏତେ ଖରାପ ନୁହଁ। ଚୋପାର ଯାହା ଯାହା ଉପକାରଟା ତ ଆମ ଶରୀର ଭିତରକୁ ଗଲା। ଆମ୍ବ ଚୋପାରେ ସେମିତି ଭିଟାମିନ ଏ ବି ସି ରହିଛି, ଯୋଉଟା କି ଏହା ସ୍ନାୟୁବିକ ରୋଗ, ବୃକକ ରୋଗ, କ୍ୟାନ୍ସର ଏସବୁ ଦୂର କରେ। ତେଣୁ ଆମ୍ବ ଚୋପାଟାକୁ ତ ଯେମିତି କାଗିଦେଲେ ମୁଁ ଚୋପା ଆଚାର ହଏ, ଆମ୍ବ ଚୋପାଟାକୁ ବି ଚୋପା ଲଗା ଆମ୍ବ ବି ଆଚାର ହଏ। ସେମିତି ଯଦି ଖାଲି ଏମିତିରେ କଞ୍ଚା ଆମ୍ବ ଯଦି କାଟିବ କଣ କରିବାକୁ, ଖଟା କଲେ ଚୋପାଟା ଲଗେଇକି ଖଟା କଲେ ଭଲ, ଯଦି ବି ଚୋପାଟାକୁ ନିହାତି ଦରକାର ପଡିଲା ତାଞ୍ଚିଲେ ତାକୁ ବି ସେମିତି ଆଚାର ବି କରିଦେଲେ ଭଲ ଲାଗିବ।
1: ଆଜ୍ଞା,
0: ଆମର ଗୋଟେ ଲକ୍ଷ୍ୟ ରହିବ ଯେକୌଣସି ଉପାୟରେ ଚୋପା ଗୁଡାକ ଆମ ଶରୀରକୁ ଗଲେ, ଦେଖୁଛନ୍ତି ଆଲୋଚନାରୁ କେତେ ପ୍ରକାର ଭିଟାମିନ ଅଛି, ଯେ ଯୋଉ ଉପାୟରେ ଯଦି ଆମ ଶରୀରକୁ ଯିବ ସେଟା ଆମ ଶରୀରର ଉପକାର କରିବ।
1: ଦେଖନ୍ତୁ ଆପଣ କହିଲେ ଯେ ଯୋଉ ପନିପରିବା ଚୋପା ହେଲା ବା ଫଳର ଚୋପା ହେଲା, ତାକୁ ଆମେ ରୋଷେଇ ବା ଆଚାର କରି ପୁନର୍ବାର ବ୍ୟବହାର କରିପାରିବା, କିନ୍ତୁ ଏଥିରୁ ଆଉ କିଛି ଉପାୟରେ ଆମେ ଏହାର ଉପକାର ପାଇପାରିବା କି?
0: ଯୋଉଡାକ ଆମର କହିଲି ଯୋଉ ଖାଦ୍ୟ ଉପଯୋଗୀ ଯୋଉ ଚୋପା ହଉନି, ସଜନା ଛୁଇଁ ଚୋପା, ଯୋଉ ଅମୃତଭଣ୍ଡା ଚୋପା, ଏଗୁଡାକ ଖାଦ୍ୟ ଉପଯୋଗୀ ହଉନି କିନ୍ତୁ ବହୁତ ଗ୍ରୀନ ଭିଟାମିନ ସବୁ ଅଛି, ଆମେ କଣ କରୁ ନା ତାକୁ ଅଳିଆ ଗଦାକୁ ଏଣେ ତେଣେ ଫିଙ୍ଗି ଦଉ। ସେମିତି ନ ଫିଙ୍ଗିକିରି ଆମର ଯୋଉ ଫୁଲ ଗଛ କି ଫଳ ଲଙ୍କା ଗଛ କି କଲରା ଗଛ କଣ ଗୋଟେ ଲଗେଇଛେ, ସେ ଫୁଲ ଫଳ ଗଛ ମୂଳେ ମଧ୍ୟ ସେ ଚୋପାକୁ ଆମେ ଦେଇପାରିବା, ଏହାଦ୍ୱାରା ଆମର ଯୋଡ଼େ ଉପକାର ସାଧିତ ହବ। ପ୍ରଥମତଃ ଗଛ ପାଇଁ କି ଆମର ଦରକାର ଗୋଟାଏ ଉତ୍କୃଷ୍ଟ ସାର ଦରକାର, ଯୋଉ ରାସାୟନିକ ସାର ଆମେ ସବୁ ଦଉଛେ, ଜାଣିଥିବେ ଯେ ରାସାୟନିକ ସାର ସବୁ ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି, ତାର ଯୋଉ ରାସାୟନିକ ଜିନିଷ ବାୟୁରେ ମିଶିକିରି ପ୍ରଦୂଷିତ କରୁଛି। ତେଣୁ ଯୋଉ ପରିବା ଚୋପାର କୌଣସି ଖରାପ ଏଫେକ୍ଟ ନାହିଁ, ଏଟା ସଢିକିରି ଗଛକୁ ଗୋଟେ ପ୍ରକାର ଭଲ ଖତ ଯୋଗେଇବ ଏବଂ ବାୟୁମଣ୍ଡଳକୁ ଯେମିତି ରାସାୟନିକ ସାର ପରି ବାୟୁକୁ ଏତେଟା ପ୍ରଦୂଷିତ କରିବ ନାହିଁ, ସେଟା ମାଟିରେ ମିଶିଯିବ। ଆଚ୍ଛା, ଆଉ ଗୋଟେ ହେଲା ଏଣେ ତେଣେ ପକେଇଦେଲେ ସଢିକି ଯୋଉ ଦୁର୍ଗନ୍ଧ ଜାତ ହୁଏ, ବାୟୁର ପ୍ରଦୂଷଣ ବଢାଏ, ସେଥିରୁ ରକ୍ଷା କରିବ। ଆଉ ଗୋଟେ ବଡ଼ ଜିନିଷ ହେଲା ଯେ ଗାଁ ଗହଳରେ ଦେଖିଥିବେ ଯୋଉମାନେ ସବୁ ଗାଈ ଗୋରୁ ପୋଷିଛନ୍ତି, ସେମାନେ ଗୋବରକୁ ବ୍ୟବହାର କରି ଗୋବର ଗ୍ୟାସ୍ ପ୍ଲାଣ୍ଟ କରନ୍ତି। ମୁଁ ଗୋଟେ ଜାଗାକୁ ପ୍ଲାଣ୍ଟ ପାଖକୁ ଯାଇଥିଲି, ଏଟା ମୋ ନିଜସ୍ୱ ଅନୁଭୂତି, ପାଖରେ ଯାଇଥିଲି ଲେଖିବା ପ୍ଲାଣ୍ଟଟା କେମିତି ହଉଛି। ସେମାନେ କଣ କରୁଛନ୍ତି, ଗୋବର ସବୁ ପକେଇ ଦଉଛନ୍ତି, ସେ ଗୋବରରୁ ଗ୍ୟାସ୍ ବାହାରୁଛି ଯୋଉଟା କି ରୋଷେଇ କରୁଛନ୍ତି। ବର୍ତ୍ତମାନ ଏ ଗ୍ୟାସ୍ଟା ଆସ୍ତେ ଆସ୍ତେ ସରିଆଇଲାଣି, ଗୋଟେ ଗୋଟେ ଗାଈ ରଖି ଗୋଟେ ଭଲ ଜିନିଷ ସେ କରିଛନ୍ତି। ଯେ ଲୋକ ଜଣଙ୍କ କଣ କରିଛନ୍ତି, ତା ଦେହରେ କିଛି ପରିବା ଚୋପା ଆଣି ପକେଇଲେ ନା, ଯେମିତି ଗୋବର ସଢିକିରି ଗ୍ୟାସ୍ ବାହାରୁଛି, ପରିବା ଚୋପାର କାଇଁ ଆଡେ ସେଡେ ପଡିବ, ପଡିଲେ ସଢିବ ଗନ୍ଧ ହବ, ଏଇଟା ବି ଆଧରେ ସଢିବ ଏବଂ ଏଇଟା ବି ଗ୍ୟାସ୍ ଉତ୍ପାଦନରେ ପରିବା ଚୋପାଟା ସାହାଯ୍ୟ କରେ। ଭଲ ଜିନିଷ ମୁଁ ଗୋଟେ ସେ ଲୋକ ଗାଁର ଜଣେ ସାଧାରଣ ଲୋକ ଉଠୁ ବୁଝିକିରି ଆସିଲି, ତେଣୁ ସେଠି ବି ପକେଇ ପାରିବା, ଯୋଉ ଚୋପା ଆମେ ନ ଖାଇପାରିବା, ସବୁ ଚୋପା କଣ ସତ ଖାଇପାରିବା, ସେମିତି ବି ହବ। ତେଣୁ ଏଇସବୁ ପରୀକ୍ଷା ଦ୍ୱାରା ଜଣାଯାଇଛି, ଏସବୁ ଯୋଉ ଜିନିଷ ମୁଁ କହିଲି ଏଇଟା ଆମେ ବିଭିନ୍ନ ପ୍ରକାର ପରୀକ୍ଷା କରି ଯେ ବହୁ ଚୋପାରେ ଏଇସବୁ ଜିନିଷ ରହିଛି, ଆଉ ଔଷଧୀୟ ଗୁଣ ବି ରହିଛି, ଆଉ ଯୋଉଟା କି ଅତି ମାରାତ୍ମକ ରୋଗ ଜୀବାଣୁକୁ ନଷ୍ଟ କରିଦିଏ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏସବୁ ଫଳ ପନିପରିବା ଚୋପାକୁ ଫିଙ୍ଗି ନ ଦେଇ ଆମେ ଯେତିକି ପାରିବା ଆମେ ତାକୁ ଖାଦ୍ୟ ଉପଯୋଗୀ କରିବା ବଡ଼

0: ଗୃହିଣୀମାନେ ମନେ ରଖନ୍ତୁ, ଅଧିକାଂଶ ଯୋଉଟା ପରିବାରୁ ମନେକର ପୋଟଳ ଆମେ ତାକୁ ତାଞ୍ଚି ପକଉ ଦରକାର ନାହିଁ, କଲରା ତାକୁ ବି ବେଳେବେଳେ ଜଣେ ଜଣେ ତାଞ୍ଚି ପକାନ୍ତି, ମାନେ ସେମିତି କରିବାନି, ତାର ଗ୍ରୀନ ଜିନିଷଟାକୁ ଛଡେଇବାନି, ତାକୁ ସେମିତି ରୋଷେଇ କରି ତାକୁ ଖାଇବାକୁ ଚେଷ୍ଟା କରିବା, ଯାହାଦ୍ୱାରା କି ବିଭିନ୍ନ ଉପାୟରେ ଆମ ଦେହର ସେ ଉପକାର କରିବ।
1: ଆପଣ ଖୁବ ମୂଲ୍ୟବାନ କଥା ଗୁଡ଼ିକ କହିଲେ ଯେ ପନିପରିବା ହଉ ବା ଫଳ ହଉ ତାର ଚୋପା କେତେ ଉପକାରୀ, ତେଣୁ ଭଉଣୀ ଆପଣମାନେ ଏହାକୁ ନ ଫିଙ୍ଗି ରୋଷେଇ କରି ଖାଆନ୍ତୁ, କିଛି ନହେଲେ ଗଛ ମୂଳେ ନିଶ୍ଚୟ ଦିଅନ୍ତୁ। ଆପଣ ଅନେକ ଗୁଡ଼ିଏ ମୂଲ୍ୟବାନ ତଥ୍ୟ ଆମର ଭଉଣୀମାନଙ୍କୁ ଦେଲେ, ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋର ନମସ୍କାର, ଆଉ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ।

ଖାଇଲେ ରକ୍ତହୀନତା, ଅନ୍ଧାରକଣା, ଅମ୍ଳ, ବିଭିନ୍ନ ଚର୍ମରୋଗ, ଆଣ୍ଠୁଗଣ୍ଠି ବାତ ପ୍ରଭୃତିରୁ ରକ୍ଷା ମିଳିଥାଏ। ବିଶେଷ ଭାବରେ ଆଖି ତଳ କଳାଦାଗ ହେବା ପ୍ରଭୃତିରୁ ରକ୍ଷା ମିଳିଥାଏ। ଗାଜରର ରସ ଆମ ସମସ୍ତଙ୍କ ପାଇଁ ବେଶ ଉପାଦେୟ। ଏହି ଗାଜର ପିଲାମାନଙ୍କର ଶାରୀରିକ ଅଭିବୃଦ୍ଧିରେ ସାହାଯ୍ୟ କରେ। ଓଜନ କମିବା, ପେଟ ଗୋଳମାଳ, ହାତ ଗୋଡ଼ ଦୁର୍ବଳତା, ଅନିଦ୍ରା, ମାନସିକ ଦୁର୍ବଳତା ପ୍ରଭୃତିରୁ ରକ୍ଷା କରିଥାଏ। ପୁଣି ଏହି ଗର୍ଭାବସ୍ଥାରେ ମା ମାନଙ୍କ ପାଇଁ ଗାଜର ଖାଇବା ନିହାତି ଦରକାର। ଗର୍ଭାବସ୍ଥାରେ ମାଆର ସୁସ୍ଥତା ଆଣେ ଏବଂ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ତେଣୁ ଆପଣମାନେ ହେଳା ନ କରି ଗାଜରକୁ ନିୟମିତ ଭାବରେ ଖାଆନ୍ତୁ। ଆମର ଗୃହିଣୀ ଭଉଣୀମାନଙ୍କର ଅଧିକାଂଶ ସମୟ ରୋଷେଇ ଘରେ ହିଁ କଟିଥାଏ, କିନ୍ତୁ ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ଖାଦ୍ୟ ପଦାର୍ଥ ପଡ଼ି ଅସରପା ପିମ୍ପୁଡ଼ିମାନେ ହୁଅନ୍ତି, ସେମାନେ ଗ୍ୟାସ୍ର ପାଇପ୍କୁ କାଟିଦେବାର ସମ୍ଭାବନା ଅଧିକ ଥାଏ। ତେଣୁ ନିୟମିତ ବ୍ୟବଧାନରେ ଗ୍ୟାସ୍ର ପାଇପ୍ଟି ଠିକ୍ ଅଛି କି ନାହିଁ ପରୀକ୍ଷା କରାଇ ନିଅନ୍ତୁ। ରେଗୁଲେଟର ବନ୍ଦ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଅନ୍ତୁ। ଛୋଟ ପିଲା, ବୃଦ୍ଧ ବୃଦ୍ଧାମାନଙ୍କର ଯତ୍ନ ନିଅନ୍ତୁ।

ଆମେ ସୁସ୍ଥ ରହିବା ପାଇଁ ଅନେକ ପ୍ରକାରର ପନିପରିବା ଫଳମୂଳ ଖାଇଥାଉ, କିନ୍ତୁ ଗାଜରକୁ ଆମେ ପରିବା ଭିତରେ କିମ୍ବା ଫଳ ଭିତରେ ନେଇଥାଉ, ବିନା ସିଝାରେ ବିଭିନ୍ନ ତରକାରୀରେ ବା ଭାତରେ ଏବଂ କ୍ଷୀରି କରି ଆମେ ଖାଇଥାଉ। ତେବେ ଏହି ଗାଜରରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣ ରହିଛି, ଯେମିତିକି ଏଥିରେ ଭିଟାମିନ୍ ଏ ଥିବା ଦୃଷ୍ଟିରୁ ଆଖି ପାଇଁ ଏବଂ ଦୃଷ୍ଟିଶକ୍ତି ପାଇଁ ଖୁବ୍ ଭଲ। ଯେଉଁ ପିଲାମାନେ ଦୁର୍ବଳ, ଅନ୍ଧାର କଣା ଏହିସବୁ ଭୋଗୁଥାନ୍ତି, ସେମାନେ ଯଦି ପ୍ରତ୍ୟେକ ଦିନ ଗାଜରର ଜୁସ୍ କିମ୍ବା କଞ୍ଚା ଗାଜର ଚୋବେଇ ଖାଆନ୍ତି ତେବେ ଖୁବ୍ ଉପକାର ପାଇବେ। ଯେଉଁମାନେ ବାରମ୍ବାର ସର୍ଦ୍ଦି, କାଶ, ଶ୍ୱାସ ପ୍ରଭୃତି ଭୋଗୁଥାନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଉପାଦେୟ। ରୀତିମତ ଗାଜର

0: ଦୈନନ୍ଦିନ ଜୀବନରେ ଖାଉଥିବା ବିଭିନ୍ନ ପ୍ରକାରର ପନିପରିବା କୁହନ୍ତୁ, ଫଳ ଆଉ କୋଳିରେ ପ୍ରଚୁର ପରିମାଣରେ ଭିଟାମିନ୍ ଭରପୁର ହୋଇ ରହିଛି, ଯାହାକି ବିଭିନ୍ନ ପ୍ରକାରର ରୋଗ କବଳରୁ ରକ୍ଷା କରିଥାଏ। ସେମିତି ଅଁଳା, ଏଥିରେ ଅନେକ ଭିଟାମିନ୍ ଭରପୁର ହୋଇ ରହିଛି, ଯାହାକୁ ଖାଇଲେ ଆମେ ବିଭିନ୍ନ ରୋଗ କବଳରୁ ରକ୍ଷା ପାଇପାରିବା। ଆଉ ଏଥିରେ ଆମେ ଆଚାର, ମୁରବା, ଜାମ୍, ଜେଲି ମଧ୍ୟ ପ୍ରସ୍ତୁତ କରିପାରିବା। ତେବେ ଏହି ଅଁଳାର ଉପକାରିତା ବିଷୟରେ ଆସନ୍ତୁ ଶୁଣିବା।
1: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ମଧୁମିତା ପଟ୍ଟନାୟକ, ଜଣେ ଗୃହିଣୀ। ଅଁଳାର ଅନେକ ଉପାଦେୟତା ଅଛି। ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଛି। ପ୍ରତ୍ୟହ ବ୍ୟବହାର ଦ୍ୱାରା ଗର୍ଭାବସ୍ଥାର ଭିଟାମିନ୍ ସି ଅଭାବ ଏବଂ ଲୌହ ଗ୍ରହଣ କରିବାର ଶକ୍ତି ଶରୀରରେ ବୃଦ୍ଧି ପାଏ। ରୀତିମତ ଭାବରେ ଅଁଳା ବ୍ୟବହାର କଲେ ସୁନିଦ୍ରା ହୁଏ, ମାନସିକ ଦୁର୍ବଳତା ଦୂର ହୁଏ, ଏପରିକି ମାନସିକ ବିକାରଗ୍ରସ୍ତ ରୋଗୀମାନେ ଧୀରସ୍ଥିର ରହନ୍ତି। ମାନସିକ ଦୁଶ୍ଚିନ୍ତା, ଅସ୍ଥିରତା, ଭାରାକ୍ରାନ୍ତ ମନ ପାଇଁ ଅଁଳା ବେଶ ସାହାଯ୍ୟ କରିଥାଏ। ଏହା ଦାନ୍ତ ଘଷିଲା ବେଳେ ଦାନ୍ତରୁ ରକ୍ତ ପଡ଼ିବା, ବାଢ଼ି ଫୁଲିବାର ମହୌଷଧି। ଖାଲି କ'ଣ ଅଁଳା ଫଳ ଆମର ଉପକାର କରେ, ଗଛର ପ୍ରତିଟି ଅଂଶ ମଣିଷର ସେବା କରେ। ଅଁଳା ପତ୍ର ଓ ଛେଲିକୁ ପାଣିରେ ପକାଇଲେ ପାଣିର ମଇଳା ଅଂଶ ତଳକୁ ବସିଯାଏ। ଅଁଳା ପତ୍ରକୁ ବାଟି ଘୋଳ ଦହି ସହିତ ମିଶାଇ ପିଇଲେ ଝାଡ଼ା, ନାଳ ଝାଡ଼ା ଏବଂ ପରିସ୍ରା କଷ୍ଟ ଗୁଣ ହୁଏ। କେବଳ ସେତିକି ନୁହେଁ, ଅଁଳା ପତ୍ର ବଟା ଓ ହଳଦୀ ଗୁଣ୍ଡ ଏକାଠି ବାଟି ମୁହଁରେ ଲଗାଇଲେ ମୁହଁର ତ୍ୱଚା ଉଜ୍ଜଳ ହୁଏ, ପୁରୁଣା ଚିହ୍ନ କଳାଦାଗ ପ୍ରଭୃତି କମିଯାଏ। ଏପରିକି ଆଚାର, ସିରପ, ଜାମ୍ ପ୍ରଭୃତି ଏଥିରୁ ତିଆରି ହୁଏ।

ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଏଇଠି ସେ ସାଲା କାର୍ଯ୍ୟକ୍ରମ ନାରୀ ମହଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଅଗଷ୍ଟ ମାସ 30 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏସ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5 ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 30 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ସୂଚନାଟି ଏ ଦିଗରେ ଶେଷ ହେଲା। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଏକୀକୃତ ଦେଣନେଣ ସେବା ୟୁପିଆଇ ଦେଶର ଡିଜିଟାଲ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି କହିଲେ ପ୍ରଧାନମନ୍ତ୍ରୀ। ଚୀନରେ ଆଜି ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗହମ, ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇଲେ ସରକାର। ଅର୍ଥନୈତିକ ଓ ଆର୍ଥିକ ସହଯୋଗ ଦୃଢ଼ କରିବା

ଉଦ୍ଦେଶ୍ୟରେ ଆଜିଠାରୁ କାନାଡ଼ା ଓ ଆମେରିକା ଗସ୍ତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ଜାରି। ଏକୀକୃତ ଦେଣନେଣ ସେବା ୟୁପିଆଇର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଡିଜିଟାଲ ନେଣଦେଣ ଯାତ୍ରାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦେଶବାସୀଙ୍କୁ ସେମାନଙ୍କ ୟୁପିଆଇ ସମ୍ବନ୍ଧିତ ଅନୁଭବ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଭାରତୀୟ ୟୁପିଆଇର ସଫଳତା ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ। 2016 ଅଗଷ୍ଟ 25 ତାରିଖରେ ଦେଶରେ ୟୁପିଆଇ ବ୍ୟବସ୍ଥା ଆରମ୍ଭ ହୋଇଥିଲା। 13,000 ଟଙ୍କାରୁ ଆରମ୍ଭ ହୋଇଥିବା ୟୁପିଆଇ ବ୍ୟବସ୍ଥା 2016-17 ସୁଦ୍ଧା 1.78 କୋଟି ଏବଂ 2025-26 ସୁଦ୍ଧା 24,162 କୋଟି ଟଙ୍କା ଦେଣନେଣ ସୀମା ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଏହାର ଦେଣନେଣ ମୂଲ୍ୟ 7,000 କୋଟି ଟଙ୍କାରୁ 314,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଭାରତରେ ନୁହେଁ ବିଦେଶର 11 ଦେଶରେ ମଧ୍ୟ ୟୁପିଆଇ ଡିଜିଟାଲ ଦେଣନେଣ ସେବା ସଫଳ ଭାବେ କାର୍ଯ୍ୟ କରୁଛି। ୟୁଏଇ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କତାର, କାମ୍ବୋଡ଼ିଆ, ଗ୍ରୀସ୍ ଏବଂ ମାଳଦ୍ୱୀପରେ ୟୁପିଆଇ ସେବା ଡିଜିଟାଲ ଦେଣନେଣର ପ୍ରମୁଖ ମାଧ୍ୟମ ପାଲଟିଛି। ଭାରତରେ ଡିଜିଟାଲ ଭିତ୍ତିଭୂମିର ପ୍ରମୁଖ ସ୍ତମ୍ଭ ଭାବେ ୟୁପିଆଇ କୋଟି କୋଟି ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ମଧ୍ୟ ଭାରତୀୟ ୟୁପିଆଇ ବ୍ୟବସ୍ଥାକୁ ବିଶ୍ୱର ସର୍ବବୃହତ୍ ବାସ୍ତବ ସମୟ ଦେଣନେଣ ବ୍ୟବସ୍ଥା ଭାବେ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱର 49% ଦେଣନେଣ ବ୍ୟବସ୍ଥା ୟୁପିଆଇ ମାଧ୍ୟମରେ ହେଉଥିବା ସୂଚନା ଦିଆଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ବେଜିଂଠାରେ ଭାରତ ଚୀନ୍ ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଉଭୟ ନେତା ସୀମା ସମ୍ପର୍କିତ ସମସ୍ୟା ସମେତ ଅନ୍ୟ କେତେକ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍କ ସହ ସାକ୍ଷାତ କରିଛନ୍ତି। ଆଲୋଚନା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଦ୍ୱାରା ଚୀନ୍ ସହ ଭଲ ସମ୍ପର୍କ ରହିଛି। ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗ 2003 ସ୍ଥାପିତ ଭାରତ ଚୀନ୍ ସୀମା ସମସ୍ୟା ସମ୍ପର୍କିତ ଆଲୋଚନା ଲାଗି ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ଅଗଷ୍ଟରେ ଭାରତ ଏବଂ ଚୀନ୍ ମଧ୍ୟରେ ସଫଳ ଭାବେ 24ତମ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଘରୋଇ କମ୍ପାନୀଗୁଡ଼ିକ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଏବଂ ଆୟକର ଦାଖଲ ସମ୍ପର୍କିତ ସମ୍ବେଦନଶୀଳ ସୂଚନାର ବ୍ୟବସାୟିକ ବ୍ୟବହାର ହେବା ବିଷୟକୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାଜନକ ବୋଲି କହିଛନ୍ତି। କେନ୍ଦ୍ର ସରକାର ଏଭଳି ସୂଚନାଗୁଡ଼ିକର ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଉପାୟ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି, ଯାହାଫଳରେ କୌଣସି ତଥ୍ୟର ଦୁରୁପଯୋଗ ହୋଇପାରିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ବି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ବ୍ୟବସାୟିକ ଉଦ୍ୟୋଗର ଭବିଷ୍ୟତ ନିଧି ପାଣ୍ଠି ଓ ଆୟକର ଦାଖଲ ସମ୍ପର୍କିତ ସୂଚନାର ବ୍ୟବସାୟିକ ବ୍ୟବହାର ହେବା ମାମଲାର ଶୁଣାଣି କରି ଏହା କହିଛନ୍ତି। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ପୀୟୂଷ ଶର୍ମା ନାମକ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ମନା କରିବା ସହ କହିଛନ୍ତି କେନ୍ଦ୍ର ସରକାର ବିଶେଷଜ୍ଞଙ୍କ ସହାୟତାରେ ଏଭଳି ସମସ୍ୟାର ସମାଧାନ ଲାଗି ଏକ ପ୍ରଭାବଶାଳୀ ଉପାୟ କରିବା ଉଚିତ। ଆଗତ ଜନସ୍ୱାର୍ଥ ମାମଲାରେ ଘରୋଇ କମ୍ପାନୀଗୁଡ଼ିକର ଭବିଷ୍ୟତ ନିଧି ପାଣ୍ଠି ଏବଂ ଆୟକର ଦାଖଲ ସମ୍ପର୍କିତ ତଥ୍ୟ ସରକାରୀ ଅଧିକାରୀମାନଙ୍କୁ ଦିଆଯିବା ପରେ ଏହାର ବ୍ୟବସାୟିକ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର କହିଛନ୍ତି ଭାରତର ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଘଟୁଛି, ଯାହାଫଳରେ ଘରୋଇ ଉତ୍ପାଦନ 2025-26 ଆର୍ଥିକ ବର୍ଷରେ 1.78 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 2013-14 ଆର୍ଥିକ ବର୍ଷରେ ଏହା 43,000 କୋଟି ଟଙ୍କା ଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ବିନିର୍ମାଣ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ କୁମାର କହିଛନ୍ତି ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଘରୋଇ ଇକୋସିଷ୍ଟମ୍ ଦ୍ରୁତଗତିରେ ବିକାଶ ଲାଭ କରୁଥିବା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ଉଦ୍ୟୋଗ ଓ ଶିଳ୍ପଗୁଡ଼ିକ ବ୍ୟାପକ ପୁଞ୍ଜିନିବେଶ କରୁଥିବାରୁ ବିନିର୍ମାଣ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ଉତ୍ପାଦନ ହେଉଛି। କେନ୍ଦ୍ର ସରକାର ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ବୈଦେଶିକ ବାଣିଜ୍ୟ ବିଭାଗ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାର ଗହମ, ଅଟା ଏବଂ ଅନ୍ୟ କେତେକ ଉତ୍ପାଦର ରପ୍ତାନୀ ନୀତିରେ ସଂଶୋଧନ କରି ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

0: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ କାନାଡ଼ା ଏବଂ ଆମେରିକା ଗସ୍ତରେ ଯିବେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଗସ୍ତ କାଳରେ ଉଭୟ ଦେଶ ସହ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଆର୍ଥିକ ସହଯୋଗ ଦୃଢ଼ କରିବା ସହ ପୁଞ୍ଜିନିବେଶ ସମ୍ପର୍କିତ ଆଲୋଚନା କରାଯିବ। ଟରଣ୍ଟୋ ଗସ୍ତ କରି ଶ୍ରୀମତୀ ସୀତାରମଣ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିଙ୍କ ସହ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଆଲୋଚନା ଉଭୟ ଦେଶ ପାଇଁ ବୃହତ୍ ଅର୍ଥନୈତିକ ବିକାଶ, ଆର୍ଥିକ କ୍ଷେତ୍ର ସହଯୋଗ, ଦ୍ୱିପାକ୍ଷିକ ପୁଞ୍ଜିନିବେଶ ସୁଯୋଗ ଆଦି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ସାମଗ୍ରୀ ପରିବହନ କ୍ଷେତ୍ରରେ 40% ଅଧିକ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ କହିଛନ୍ତି, କେନ୍ଦ୍ର ସରକାର ଦେଶରେ ବିଶ୍ୱସ୍ତରୀୟ ବିମାନ ପରିବହନ ହବ୍ ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରୁଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସାମଗ୍ରୀ ପରିବହନ ନେଟୱାର୍କର ବିସ୍ତାର ଉପରେ ଗୁରୁତ୍ୱ ଦେଇଛନ୍ତି। ଗୁଜରାଟର ସାଇବର ଆତଙ୍କବାଦ ଘଟଣାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 5 ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ବିହାର ଏବଂ ଦିଲ୍ଲୀର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ଗତବର୍ଷ ଗୁଜରାଟରେ ମାମଲା ପଞ୍ଜିକୃତ ହୋଇଥିଲା। ସୂଚନା ଅନୁଯାୟୀ ଗତବର୍ଷ ଅପରେସନ୍ ସିନ୍ଦୁର ସମୟରେ କେନ୍ଦ୍ର ସରକାରଙ୍କର 54 ୱେବ୍ସାଇଟ୍ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ହାସଲ କରିବା ଲାଗି ଚେଷ୍ଟା କରାଯାଇଥିଲା। ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସପ୍ତଧାରା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଏକ ରୋଡ୍ମ୍ୟାପ୍ ବୋଲି ବିଜେପି କହିଛି। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଜେପି ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ସପ୍ତଧାରାରେ ବିନିର୍ମାଣ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା ଶକ୍ତି, ନୀଳ ଓ ସବୁଜ ଅର୍ଥନୀତି ଭଳି 7 ଉଦୀୟମାନ ଧାରା ଦେଶକୁ ବିକଶିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୟୁପିଆଇର 10 ସଫଳ ଯାତ୍ରାକୁ ସ୍ମରଣ କରି ଡକ୍ଟର ପାତ୍ର କହିଛନ୍ତି, ଏହା ବିଶ୍ୱର ସର୍ବବୃହତ ବାସ୍ତବ ସମୟ ଦେଣନେଣ ବ୍ୟବସ୍ଥା ହୋଇପାରିଛି। ଏହା ଦେଶକୁ ସମୃଦ୍ଧ କରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ବିହାରରେ ପ୍ରବାହିତ ଗଙ୍ଗା ଏବଂ ଅନ୍ୟ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପାଟନା ସମେତ ଭାଗଲପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଭାଗଲପୁର ଜିଲ୍ଲାର ନୌଗାଛିଆ ସ୍ଥିତ ରାଘପୁର ରିଙ୍ଗବନ୍ଧରେ ଏକ ଘଳିଆ ସୃଷ୍ଟି ହେବା ଫଳରେ ନିକଟସ୍ଥ ଗ୍ରାମଗୁଡ଼ିକ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ବେଗୁସରାଇ ଜିଲ୍ଲାରେ ଝାମଟିଆ ଗ୍ରାମ ନିକଟରେ ଏକ 30 ଓସାରର ଘଳିଆ ଯୋଗୁଁ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପରିସ୍ଥିତିର ଆକଳନ କରିବା ପାଇଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ କରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ପରେ ଫରକ୍ଷା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲି ଦିଆଯାଇଛି, ଫଳରେ ଜଳ ପ୍ରବାହ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି। କ୍ରିକେଟ୍। କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ ବିପକ୍ଷରେ ଆୟୋଜକ ଶ୍ରୀଲଙ୍କା ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ଲେଖାହେଲା ବେଳକୁ ଶ୍ରୀଲଙ୍କା 41 5 ୱିକେଟ୍ ହରାଇ 160 ରନ୍ କରିଛି। ପୂର୍ବରୁ ଭାରତ 9 ୱିକେଟ୍ ହରାଇ ପ୍ରଥମ ଇନିଂସରେ 503 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଧ୍ରୁବ ଜୁରେଲ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହି ସିରିଜ୍ରେ ପ୍ରଥମ ଟେଷ୍ଟରେ ଭାରତ 165 ରନ୍ରେ ଜିତିବା ପରେ 1-0 ସିରିଜ୍ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକୀକୃତ ଦେଣନେଣ ସେବା ୟୁପିଆଇ ଦେଶର ଡିଜିଟାଲ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି, କହିଲେ ପ୍ରଧାନମନ୍ତ୍ରୀ। ଚୀନରେ ଆଜି ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗହମ, ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇଲେ ସରକାର। ଅର୍ଥନୈତିକ ଓ ଆର୍ଥିକ ସହଯୋଗ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ କାନାଡ଼ା ଓ ଆମେରିକା ଗସ୍ତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ।
1: Prime Minister Narendra Modi terms UPI as major turning point in India's digital payments journey, earns global recognition with operations across 11 countries. Centre empowers West Bengal government to conduct hearings under CAA to issue citizenship certificates to eligible applicants. National Security Advisor Ajit Doval to hold special representatives talks with Chinese Foreign Minister Wang.

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ଡିଜିଟାଲ ନେଣଦେଣ କ୍ଷେତ୍ରରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ହେବ ଆରମ୍ଭ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ସୁବିଧାକୁ ସାମିଲ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ 3 ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବନ୍ୟା ପ୍ରଭାବିତ ଅଞ୍ଚଳରେ ସର୍ପାଘାତରେ 6 ଜଣଙ୍କ ମୃତ୍ୟୁ। ଭାରତରେ ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାର ୟୁପିଆଇ 10 ବର୍ଷ ପୂରଣ କରିଛି। ଗତ ଦଶନ୍ଧିରେ ୟୁପିଆଇ ଭାରତର ଡିଜିଟାଲ ନେଣଦେଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହା ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ମେରୁଦଣ୍ଡ ହେବା ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣର ପ୍ରମୁଖ ଚାଳକ ଭାବେ ଉଭା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଭାରତର ଡିଜିଟାଲ ଦେଣନେଣ ଯାତ୍ରାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦେଶବାସୀଙ୍କୁ ସେମାନଙ୍କ ୟୁପିଆଇ ସମ୍ବନ୍ଧିତ ଅନୁଭବ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟ ୟୁପିଆଇର ସଫଳତା ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ୟୁପିଆଇ ବ୍ୟବସ୍ଥା ଗତ 10 ବର୍ଷ ମଧ୍ୟରେ ବିଶ୍ୱର ସବୁଠାରୁ ବୃହତ ଡିଜିଟାଲ କାରବାରର ମାଧ୍ୟମ ଭାବେ ସ୍ୱୀକୃତି ଲାଭ କରିଛି। ଏହି ବ୍ୟବସ୍ଥା 2016 ମସିହା ଅଗଷ୍ଟ ମାସ 25 ତାରିଖରେ ଆରମ୍ଭ ହୋଇଥିଲା। ୟୁପିଆଇ ଯୋଗୁଁ ଦୈନନ୍ଦିନ ଅର୍ଥ କାରବାର ଦ୍ରୁତ ଓ ସହଜ ହୋଇପାରିଛି। ବିଲ୍, ମୋବାଇଲ ରିଚାର୍ଜ, ଟ୍ରେନ୍ ଟିକେଟ୍ ଆଦି ବିଭିନ୍ନ ଆବଶ୍ୟକତାର ନେଣଦେଣ ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇପାରୁଥିବାରୁ ଏହାର ବ୍ୟବହାର ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା 1,78,00,000 ହୋଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ମଇ ମାସରେ ପ୍ରଥମ ଥର ପାଇଁ ୟୁପିଆଇ ମାସିକ କାରବାର ସଂଖ୍ୟା 2,300 କୋଟି ଟଙ୍କା ଅତିକ୍ରମ କରିଛି। ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି ସର୍ବାଧିକ ମାସିକ କାରବାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ୟୁପିଆଇ ବ୍ୟବସ୍ଥା ଦ୍ୱାରା ଟଙ୍କା କାରବାର ଦ୍ରୁତ ଏବଂ ସୁବିଧାଜନକ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ୟୁପିଆଇ ଡିଜିଟାଲ ନେଣଦେଣକୁ ଦୈନନ୍ଦିନ ଜୀବନର ଏକ ସହଜ ଓ ଅବିଚ୍ଛିନ୍ନ ଅଂଶରେ ପରିଣତ କରିଛି। ରାସ୍ତାକଡ଼ର ଛୋଟ ଦୋକାନୀଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ, ଗାଁଠାରୁ ସହର ପର୍ଯ୍ୟନ୍ତ ୟୁପିଆଇ ପ୍ରତ୍ୟେକ କାରବାରକୁ ସୁଗମ କରିପାରିଛି। ଏହା ଅଧିକ ସଂଯୋଜିତ, ସଶକ୍ତ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଗଠନକୁ ସୁଦୃଢ଼ କରିଛି। ଆଗାମୀ ଦଶନ୍ଧିରେ ୟୁପିଆଇର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୟୁପିଆଇ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ଆରମ୍ଭ ହେବ। ଅଧିବେଶନ କାଳରେ 9ଟି କାର୍ଯ୍ୟ ଦିବସ ରହିବା ସହ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଅଧିବେଶନ ଅକ୍ଟୋବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ

କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏଥିସହ 311 କୋଟି ଟଙ୍କା ବ୍ୟୟ ବରାଦରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଗସ୍ତ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ଅବସରରେ ସେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସମ୍ପର୍କ

0: ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରୋଗୀମାନେ ଯେଭଳି ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇପାରିବେ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଥିବା 3 ରଥର ଭଙ୍ଗା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ବିଧି ପରମ୍ପରା ଅନୁଯାୟୀ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି, ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲ୍ଲାର ବାରକୋଟଠାରେ ସର୍ବାଧିକ 162.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହାତୀ ଓ ତେଲ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ କଳାହାଣ୍ଡି ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱରଠାରେ ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଅପରକୋଲା, ବାଲିମେଳା, ମାଛକୁଣ୍ଡ, ଇନ୍ଦ୍ରାବତୀ, ଶାଳନ୍ଦୀ, ଲୋୟର ସୁକ୍ତେଲ ଜଳଭଣ୍ଡାରର ଜଳସ୍ତର କମିବା ସହ ସ୍ୱାଭାବିକ ଜଳ ନିଷ୍କାସିତ ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୌଣସି ପ୍ରକାର ବିପଦ ନଥିବା ଶ୍ରୀ ପୂଜାରୀ କହିଛନ୍ତି।
1: କେବଳ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼କୁ ଛାଡ଼ିଦେଲେ, ବୌଦ୍ଧ ଜିଲ୍ଲାକୁ ଛାଡ଼ିଦେଲେ, ବାକି ସବୁ ୟେଲୋ ଜୋନ୍ ଭିତରେ ଅଛି। ସାମଗ୍ରିକ ଭାବରେ ଦେଖିଲେ ବର୍ତ୍ତମାନ ଓଡ଼ିଶାରେ ରିଲିଫ୍ ସେଣ୍ଟରର ସଂଖ୍ୟା ହେଲା 957। ଯେଉଁ ନୂଆକରି 2282 ବ୍ୟକ୍ତି ସ୍ଥାନାନ୍ତରିତ ହୋଇଛନ୍ତି, ବ୍ୟକ୍ତି ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସଂଖ୍ୟା ହେଲା 4,94,125। ଫ୍ରି କିଚେନ୍ ଯେଉଁଟା ନୂଆକରି ଖୋଲା ହେଇଛି ତା ସଂଖ୍ୟା ହେଲା 95 ଏବଂ ବର୍ତ୍ତମାନ ରାଜ୍ୟରେ ଫ୍ରି କିଚେନ୍ର ସଂଖ୍ୟା ହେଲା 944। ବିଗତ 2 ଦିନ ଭିତରେ ସ୍ୱତନ୍ତ୍ର ଭାବରେ ପୁଣି 28 ଓଡିଆର୍ଏଫ୍ ଟିମ୍।
0: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12:00 ସୁଦ୍ଧା 622.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 297,663 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16 ଗେଟ୍ ଦେଇ 288,116 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ବନ୍ୟା ପ୍ରଭାବିତ ଜଳବନ୍ଦୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ସାପ କାମୁଡ଼ାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଉରକେଲା ଚାନ୍ଦିପୋଷ ଥାନା ହାତୀଓଡ଼ା ଗ୍ରାମରେ 2 ଜଣ, ବଣାଇ ଟିକାୟତପାଲ୍ଲୀ ଥାନା ଭୂୟାଁ ସାହିରେ 2, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁରରେ 1 ଏବଂ ଭଦ୍ରକର ଚାନ୍ଦବାଲି ବ୍ଲକର ଉତ୍ତୁକୁଡ଼ା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ଓଡ଼ିଶୀ ସଙ୍ଗୀତ, ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ତାଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ରଘୁନାଥ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଓଡ଼ିଆ ସଙ୍ଗୀତ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅମୂଲ୍ୟ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟସ୍ତରରେ ପୁରସ୍କାର କରାଯିବ। ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 2 କୋଟି ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ। ଗଞ୍ଜାମ ଜିଲ୍ଲାରେ ଶାନ୍ତି ସୁରକ୍ଷା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧ ନିରୋଧି ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚିହ୍ନଟ ଅପରାଧୀ ଓ ଅଭ୍ୟାସଗତ ଅପରାଧୀଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ସଚେତନ

କରାଯାଉଛି। ଆଇନର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଗଠନ ସଂଶୋଧନ ଏସ୍ଆଇଆର୍ର ସମୟସୂଚୀ, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ଡିଜିଟାଲ୍ ଦେଣନେଣ କ୍ଷେତ୍ରରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ହେବ ଆରମ୍ଭ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ସୁବିଧାକୁ ସାମିଲ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ 3 ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଡୋରା କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ସୁରେଶ ୱାଡକର।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

0: ଏ ସୁନ୍ଦର ସନ୍ଧ୍ୟାକୁ ଆପଣମାନଙ୍କୁ ଅଶେଷ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ପଲ୍ଲିନା ସରଘରିଆ, ଆଉ ମୋ ସହିତ ଅଛନ୍ତି
1: ମୁଁ ସୁନିତା ବେହେରା।

ନିଜର ବିକାଶ କରିବା, ଆମ ମଧ୍ୟରେ ଥିବା ନୈତିକ ଆଧ୍ୟାତ୍ମିକ ଚିନ୍ତାଧାରାର ଉଦ୍ରେକ କରିବା, ତେବେ ଯାଇ ଆମେ ସମାଜରେ ଏକ ଏପରି ସ୍ଥାନ ନେଇପାରିବା ଯେଉଁଠିକି ଆମେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିପାରିବା। ଶିକ୍ଷା କ୍ଷେତ୍ରରେ ଦେଖାଯାଉଛି ଆଜିର ଯୁବବର୍ଗର ପିଲାମାନେ ପାଠ ତ ପଢୁଛନ୍ତି, କିନ୍ତୁ ନାହିଁ ତାଙ୍କର ଲକ୍ଷ୍ୟ। ଏକ ଦିଶାହୀନ ତରିପରି ସେମାନେ ଭାସି ଭାସି ଚାଲିଛନ୍ତି, କୋଉଠି ତାଙ୍କ ଜୀବନର ଲକ୍ଷ୍ୟ ତାହା ସେମାନଙ୍କୁ ଜଣାନାହିଁ। ତେବେ ସେମାନେ କିପରି ବା ଉନ୍ନତି କରିପାରିବେ? ଏଥିପାଇଁ ରହିଛି ଯୁବ ମାନସରେ ବିକାଶ। ଯୁବବର୍ଗ ଯେତେବେଳେ ଦିବାସ୍ୱପ୍ନକୁ ଛାଡ଼ି ବାସ୍ତବତାକୁ ସ୍ପର୍ଶ କରିବେ, ସେତେବେଳେ ଯାଇ ତାଙ୍କର ବିକାଶ ସମ୍ଭବ ହୋଇପାରିବ। ଯେତେବେଳେ ସେମାନେ ମାନସ ପଟରେ ମଧୁର ସ୍ୱପ୍ନରେ ହଜି ନଯାଇ ବାସ୍ତବତାକୁ ଦେଖିବାକୁ ଚେଷ୍ଟା କରିବେ, ନିଜ ଜୀବନର ଲକ୍ଷ୍ୟକୁ ପୂର୍ଣ୍ଣ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ, ଏକ ସୁନ୍ଦର ସମାଜ ଗଠନ କରିବାରେ ବ୍ରତୀ ହେବେ, ସେତେବେଳେ ଯେ ଏ ରାଷ୍ଟ୍ର ଗଠନ ହୋଇପାରିବ। ଆଉ ଏହା ହିଁ ସମ୍ଭବ କେବଳ ଯୁବବର୍ଗଙ୍କ ଦ୍ୱାରା। ଯୁବପିଢ଼ିଙ୍କ ନିକଟରେ ବର୍ତ୍ତମାନ ଭଗବତ ବିଶ୍ୱାସର ଏକାନ୍ତ ଅପରିହାର୍ଯ୍ୟ। ଭଗବତ ବିଶ୍ୱାସ ନ ରହିଲେ ଆମେ କାଣିଚାଇ ବି ଆଗକୁ ବଢ଼ିପାରିବା ନାହିଁ। କଥାରେ କୁହାଯାଏ, ପଙ୍ଗୁ ଲଙ୍ଘୟତି ଗିରି ପରି ଯଦି ମନରେ ଅଦମ୍ୟ ଇଚ୍ଛା ଶକ୍ତି ଥିବ, ତେବେ ଯେତେ ବାଧା ବିଘ୍ନ ଆସୁନା କାହିଁକି ଆମେ ସଫଳତା ନିଶ୍ଚୟ ପାଇବା। ଏଥିପାଇଁ ଆବଶ୍ୟକ ଯୁବ ମାନସରେ ବିକାଶ। ଆମ ମାନସ ପଟରେ ଆମେ ବିକାଶକୁ ହିଁ ଦେଖିବା। କେବଳ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସେବା ପ୍ରତିଟି କ୍ଷେତ୍ରରେ ଆମ ମାନସ ପଟରେ ଯଦି ଆମେ ବିକାଶକୁ ଚିନ୍ତା କରିବା, ପ୍ରତିଟି କ୍ଷେତ୍ରରେ ଖରାପ ଆଡ଼କୁ ନ ଯାଇ ଭଲ ଚିନ୍ତା କରିବା, ଭଲର ବିକାଶ ହିଁ ଆମ ମନରେ କରିବା, ତାହେଲେ ଯାଇ ଆମେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିବା। ଆମ ମନୋବଳ ଦୃଢ଼ ହେଲେ ଅସମ୍ଭବ ସମ୍ଭବ ହେବ, ଏଥିପାଇଁ ବାଟ ଆପେ ଆପେ ଆସିବ। ଆଜିର ଯୁବପିଢ଼ି ନୁହନ୍ତି ଦୁର୍ବଳ, ନା ନୁହନ୍ତି ସେମାନେ ଭୀରୁ, ଅଟନ୍ତି ସତ ପରାକ୍ରମୀ। ଆଉ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ଓହ୍ଲେଇ ଆସିଛନ୍ତି ଯୁବବର୍ଗ ମାନସିକ ସ୍ତରରେ ବିକଶିତ ହେବାକୁ। ଆମେ ଯଦି ଅନ୍ୟକୁ ସମ୍ମାନ ଜଣାଇବା, ଆମେ ନିଶ୍ଚୟ ସମ୍ମାନ ପାଇବା। ଆମେ ଯଦି ଅନ୍ୟର ଭଲ ଚିନ୍ତା କରିବା, ଆମର କେହି ଭଲ ଚିନ୍ତା କରିବେ। ଏଇ ଯୋଉ ଚିନ୍ତାଧାରା, ଏଥିରୁ ହିଁ ନୂତନ ରାଷ୍ଟ୍ରର କଳ୍ପନା କରାଯାଇପାରେ। କୁହାଯାଏ, ଫେଲିୟର ଇଜ୍ ଦ ପିଲର ଅଫ୍ ସକ୍ସେସ୍। ଯିଏ ହାରିଛି ସିଏ ହିଁ ଜିତିବାର ସ୍ୱାଦ ପାଇଛି। ଠିକ୍ ସେହିପରି ଆମ ଯୁବମାନସରେ ମଧ୍ୟ ବିକାଶର ଏକାନ୍ତ ଆବଶ୍ୟକତା ରହିଛି। ଯେତେବେଳେ ଆମେ ଆମ ମାନସ ପଟରେ ବିକାଶର ଚିନ୍ତା କରିବା, ସେତେବେଳେ ଯାଇ ଆମେ କୌଣସି କ୍ଷେତ୍ରରେ ବି କାର୍ଯ୍ୟ କରିବାକୁ ସକ୍ଷମ ହେବା। ଆଉ ବିଶ୍ୱଗୁରୁ ପଦବାଚ୍ୟ ହେବାକୁ ଯାଉଥିବା ଏ ଭାରତ ବର୍ଷ ପାଇଁ ଗୁଣ୍ଡୁଚି ମୂଷାଟିଏ ପରି ଆମର ପ୍ରୟାସ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଅତୀତକୁ ଭାଳି ଝୁରି ନ ହୋଇ ବର୍ତ୍ତମାନରେ ବଞ୍ଚିବା ଏବଂ ନିଜର ବିକାଶ କରିବା, ନିଜ ପରିବାରର ବିକାଶ ପାଇଁ ଚିନ୍ତା କରିବା, ନିଜ ସମାଜ ନିଜ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରିବା। ଭାରତ ଆଜି ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ତେବେ ଏହି କ୍ଷେତ୍ରରେ ଯେଉଁ ସମସ୍ୟାଗୁଡ଼ିକ ଆମ ସମ୍ମୁଖକୁ ଆସୁଛି, ସେସବୁ ସମସ୍ୟାକୁ ଦୂର କରିବା ଦିଗରେ ଆମେ ଜନସଚେତନତା ସୃଷ୍ଟି କରିପାରିବା। ସେସବୁର ସମାଧାନ ଦିଗରେ ଆଜିର ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିବା ଉଚିତ। ଦୁର୍ନୀତି, ଜନସଂଖ୍ୟା ବୃଦ୍ଧି, ବହୁଳ ପରିମାଣରେ ନିରକ୍ଷରତା, ସାମାଜିକ କଳଙ୍କ ସ୍ୱରୂପ ଶିଶୁଶ୍ରମ, ଯୌତୁକ, ନିଶା ସେବନ ଆଦି ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ସଚେତନ କରାଇବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଯଦି ଯୁବଗୋଷ୍ଠୀ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବେ, ତେବେ ସେମାନେ ଦାୟିତ୍ୱବାନ ନାଗରିକଟିଏ ହୋଇପାରିବେ ଏବଂ ଦେଶର ଅଗ୍ରଗତି ସୁନିଶ୍ଚିତ ହେବ। ଦେଶର ଐକ୍ୟ ପାଇଁ ଏହି ଯୁବଗୋଷ୍ଠୀ ଚିନ୍ତା କରିବା ଦରକାର। ସାମ୍ପ୍ରଦାୟିକବାଦ, ଜାତି ପ୍ରଥା, ଭାଷାବାଦ, ଆଞ୍ଚଳିକବାଦ, ଏ ସମସ୍ତ ବିରୋଧରେ ସଂଗ୍ରାମ କରି ଏସବୁର ମୂଳୋତ୍ପାଟନ କରିବା ଏହି ଯୁବବର୍ଗଙ୍କର ମାନସିକ ସ୍ତରରେ ଚିନ୍ତନ ହେବା ଦରକାର। ତାହେଲେ ଯାଇ ଆମେ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବୁ। ବର୍ତ୍ତମାନ ସମୟରେ ଦେଖାଯାଉଛି ଯୁବବର୍ଗଙ୍କ ଉନ୍ନତି ପାଇଁ, ନିଯୁକ୍ତି ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେବେ ଏଥିପାଇଁ ଆମେମାନେ ମଧ୍ୟ ସତତ ପରିଶ୍ରମୀ ହେବା ଏବଂ ସଫଳତା ପାଇବା ପାଇଁ ମନରେ ଅଦମ୍ୟ ଅଭିଳାଷକୁ ଜାରି ରଖିବା।

ଆଭ୍ୟନ୍ତରୀଣ ବିଶୃଙ୍ଖଳା, ଅଶାନ୍ତି ଓ ବହିରାକ୍ରମଣର ଶିକାର ହୁଏ ଏହି ବିଶାଳ ଭୂଖଣ୍ଡର ଅଧିବାସୀଙ୍କୁ ସର୍ବଦା ଏକ ପରିଧି ଭିତରେ ରଖିବା ପାଇଁ ଜାତୀୟ ଏକତା ବା ଜାତୀୟ ସଂହତି ଏକାନ୍ତ ଅପରିହାର୍ଯ୍ୟ। ଜାତୀୟ ଏକତା ଓ ସଂହତି ବଜାୟ ରଖିବାରେ ଯୁବ ସମାଜଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବ ସମାଜ ଦେଶର ଭବିଷ୍ୟତ ନାଗରିକ, ନିର୍ମାତା ଓ ପରିଚାଳିକ। ସେମାନଙ୍କ ମଧ୍ୟରେ ଥିବା ଅଫୁରନ୍ତ ଶକ୍ତିର ଉନ୍ମେଷ କରାଇବା ଓ ଦେଶ କଲ୍ୟାଣରେ ବିନିଯୋଗ କରିବା ଯଥାର୍ଥ ମନେ ହୁଏ। ଆଜି ଦେଶର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିର ଆବଶ୍ୟକତା ରହିଛି। ନିଜର ତଥା ଦେଶର କଲ୍ୟାଣ ଦୃଷ୍ଟିରୁ ଯୁବଗୋଷ୍ଠୀ କର୍ତ୍ତବ୍ୟ ପରାୟଣ ହେବା ଉଚିତ। ଜାତୀୟ ଏକତା ରକ୍ଷା କରିବାରେ ଯୁବ ସମାଜ ନିଜର ଦାୟିତ୍ୱ ବୁଝିବା ନିହାତି ଜରୁରୀ। ବର୍ତ୍ତମାନ ସମୟରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି ହେବା ଫଳରେ ଜାତୀୟ ଏକତା ଓ ସଂହତିର ବିକାଶ ବାଧାପ୍ରାପ୍ତ ହେଉଛି। ପ୍ରାଦେଶିକ ମନୋଭାବ କେତେକ କ୍ଷେତ୍ରରେ ଭାରତର ଜାତୀୟ ଏକତାକୁ ଦୁର୍ବଳ କରିଦେଉଛି। ଭାଷାକୁ ଭିତ୍ତି କରି ପ୍ରଦେଶ ବା ରାଜ୍ୟ ଗଠନକୁ କେହି କେହି ସମର୍ଥନ କଲାବେଳେ ଅନ୍ୟ କେତେକ ଏହାର ବିରୁଦ୍ଧାଚରଣ କରନ୍ତି। ବର୍ତ୍ତମାନ ସମୟରେ ସଂକୀର୍ଣ୍ଣ ପ୍ରାଦେଶିକ ମନୋବୃତ୍ତି ଓ ଆଞ୍ଚଳିକ ପ୍ରୀତି ଜାତୀୟ ସଂହତି ଓ ଏକତା ପ୍ରତି ବିପଦର କାରଣ। ଆଞ୍ଚଳିକ ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ ଚେଷ୍ଟିତ ସମାଜ ନିଜର ଜାତୀୟ ଏକତା ଓ ସଂହତିକୁ ନିଜ ପାଦରେ ଦଳି ଦେଉଛି। ଏହା ନିଶ୍ଚିତ ରୂପରେ ଏକ ଦେଶବିରୋଧୀ କାର୍ଯ୍ୟ। ଏହା ବ୍ୟତୀତ ଅନେକ ଦେଶଦ୍ରୋହୀ ଦେଶଦ୍ରୋହୀମୂଳକ କାର୍ଯ୍ୟ କରି ଜାତୀୟ ସଂହତି ଓ ଏକତାକୁ ବିପନ୍ନ କରୁଛନ୍ତି। ସାମୟିକ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି ହେବା ଫଳରେ ଜାତୀୟ ଏକତାର ବିକାଶ ବାଧାପ୍ରାପ୍ତ ହେଉଛି। କଳାବଜାରୀ, ଲାଭଖୋର ଓ ମହଜୁଦକାରୀ ପ୍ରଭୃତି ଦେଶ ଓ ଜାତି ପ୍ରତି ବିପଦ ସୃଷ୍ଟି କରନ୍ତି। ବୈଦେଶିକ ଗୁପ୍ତଚରମାନେ ମଧ୍ୟ ଆମ ଜାତୀୟ ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରିଥାନ୍ତି। କେତେକ ସ୍ୱାର୍ଥପର ଦେଶଦ୍ରୋହୀ ରାଷ୍ଟ୍ର ମଧ୍ୟରେ ବିଭେଦ ସୃଷ୍ଟି କରି ଜାତୀୟ ପ୍ରଗତିକୁ ବ୍ୟାହତ କରନ୍ତି। ଏହାଛଡ଼ା ଭାଷାଗତ ସମସ୍ୟା ଜାତୀୟ ଏକତା ପ୍ରତି ବିପଦର ଏକ ମୁଖ୍ୟ କାରଣ ପାଲଟିଛି। ଭାଷାକୁ ଭିତ୍ତି କରି ପ୍ରଦେଶ ବା ରାଜ୍ୟ ଗଠନକୁ କେହି କେହି ସମର୍ଥନ କଲାବେଳେ ଅନ୍ୟ କେତେକ ଏହାକୁ ବିରୋଧ କରନ୍ତି। ଏହି ପ୍ରକାରର ସବୁ କାର୍ଯ୍ୟ ପାଇଁ ଦେଶର ଏକତା ଓ ସଂହତି ନଷ୍ଟ ହୁଏ। ଇଂରେଜ ଶାସନ କାଳରୁ ଇଂରାଜୀ ଭାଷା ଭାରତର ସରକାରୀ ଭାଷା ରୂପରେ ଚଳିଆସିଛି। ସ୍ୱାଧୀନତା ପ୍ରାପ୍ତି ପରେ ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରିବାକୁ ଉଦ୍ୟମ କଲାବେଳେ କେତେକ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ଉତ୍ତର ଓ ଦକ୍ଷିଣ ଭାରତର ମଧ୍ୟରେ ଭାଷାଗତ ସମସ୍ୟା ସୃଷ୍ଟି ହୋଇ ଜାତୀୟ ଏକତାକୁ ଦୁର୍ବଳ କରିଛି। ଭାଷା କ୍ଷେତ୍ରରେ ଭାରତରେ ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା କଲେ ହିଁ ତାହା ଭାରତୀୟ ଜାତୀୟ ଏକତାକୁ ବଢ଼ାଇବାରେ ସହାୟକ ହୋଇପାରିବ। କେତେକ ବିଷୟରେ ଆଇନଗତ ଅଧିକାର ଥିଲେ ମଧ୍ୟ କୌଣସି ଗୋଷ୍ଠୀ ଅନ୍ୟ କୌଣସି ଗୋଷ୍ଠୀ ମନରେ କଷ୍ଟ ହେଲା ଭଳି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ରଖିବାକୁ ହେଲେ ଧର୍ମାନ୍ତରୀକରଣକୁ ସୁଯୋଗ ନ ଦେଇ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରାର ଭାବନାକୁ ସୃଷ୍ଟି କରିବା ଦରକାର। ଉଭୟ ସମ୍ପ୍ରଦାୟ ପରସ୍ପରକୁ ସମ୍ମାନ ଦେଖାଇ ଜାତୀୟ ଏକତାକୁ ବଜାୟ ରଖିବାରେ ଉଦ୍ୟତ ହେବା ଏକାନ୍ତ ଜରୁରୀ। ବହୁ ଧର୍ମ ଓ ବହୁ ଭାଷାର ଦେଶ ଭାରତବର୍ଷରେ ଜାତୀୟ ସଂହତିର ପ୍ରତିଷ୍ଠା ଓ ବିବର୍ଦ୍ଧନର ଗୁରୁତ୍ୱକୁ ଅସ୍ୱୀକାର କରିହେବ ନାହିଁ। ତେଣୁ ଏ ଦିଗରେ ସମସ୍ତଙ୍କ ପ୍ରଚେଷ୍ଟା ଏକାନ୍ତ କାମ୍ୟ। ଜାତୀୟ ଏକତାକୁ ବଜାୟ ରଖିବା ପାଇଁ ହେଲେ ଯୁବ ସମାଜଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାହିଁକିନା ଯୁବଶକ୍ତି ହେଉଛନ୍ତି ରାଷ୍ଟ୍ରଶକ୍ତି। ଯୁବଶକ୍ତି ଜାତୀୟ ଏକତା ରକ୍ଷା କରିବାର ମନୋବୃତ୍ତି ନେଇ ସମାଜ କଲ୍ୟାଣରେ ଆତ୍ମନିଯୋଗ କରିବା ଉଚିତ। ଯୁବ ସମାଜର ପ୍ରଚେଷ୍ଟାରେ ହିଁ ଭାରତର ସାମାଜିକ, ଆର୍ଥିକ, ଆଧ୍ୟାତ୍ମିକ ଉନ୍ନତି ସାଧିତ ହୋଇପାରିବ। ସମ୍ପ୍ରଦାୟମାନଙ୍କ ମଧ୍ୟରେ ସଦ୍ଭାବ ରକ୍ଷା କରିବା ପାଇଁ ଯୁବ ସମାଜ ସାହସର ସହିତ ସମସ୍ତ ସମସ୍ୟାର ସାମ୍ନା କରିବା ନିହାତି ଆବଶ୍ୟକ। ଭାଷା କ୍ଷେତ୍ରରେ ମଧ୍ୟ ଭାରତରେ ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା କଲେ ତାହା ଭାରତୀୟ ଜାତୀୟ ଏକତାରେ ସହାୟକ ହୋଇପାରିବ। ଯୁବ ସମାଜ ଦେଶର ଜାତୀୟ ଏକତାକୁ ଦୃଢ଼ କରିବାରେ ବ୍ରତୀ ହେବା ଉଚିତ। ଜାତୀୟ ଏକତାର ଅଭାବରେ ଦେଶର ବିକାଶ ବାଧାପ୍ରାପ୍ତ ହୁଏ। ଦେଶ ଆଭ୍ୟନ୍ତରୀଣ ବିଶୃଙ୍ଖଳା, ଅଶାନ୍ତି ଓ ବହିରାକ୍ରମଣର ଶିକାର ହୁଏ। ଜାତୀୟ ଏକତା
ଅଜାତୀୟ ସଂହତି ବଜାୟ ରଖିବାରେ ଯୁବ ସମାଜଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବ ସମାଜ ଦେଶର ଭବିଷ୍ୟତ ନାଗରିକ, ନିର୍ମାତା ଓ ପରିଚାଳିକ। ସେମାନଙ୍କ ମଧ୍ୟରେ ଥିବା ଅପୁରନ୍ତ ଶକ୍ତିର ଉନ୍ମେଷ କରାଇବା ଓ ଦେଶ କଲ୍ୟାଣ ଦୃଷ୍ଟିରୁ ଯୁବଗୋଷ୍ଠୀ କର୍ତ୍ତବ୍ୟପରାୟଣ ହେବା ଉଚିତ। ଆଜିର ଯୁବ ସମାଜ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଭାଗ ନେଇ ଦେଶର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଏହାକୁ ଆଗେଇ ନେବା ଉଚିତ।

ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆପଣଙ୍କର ବହୁମୂଲ୍ୟ ମତାମତ ଲେଖି ଚିଠି ଖଣ୍ଡିଏ ନିଶ୍ଚୟ ଦେବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ଼ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରଖି ରହୁଛୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ପଲିନା ସର୍ଗରିଆ ଏବଂ ସୁନିତା ବେହେରା।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ବାରିକ।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ବାଲ୍ୟ ବିବାହ ସମ୍ପର୍କରେ ଆଉ ଏକ ସୂଚନା ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

0: କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପ୍ରତ୍ୟେକ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଖରିଫ ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର CSC କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 1447 କୁ କଲ୍ କରନ୍ତୁ।
3: ଫସଲ

ଅଧିବେଶନ କାଳରେ 9ଟି କାର୍ଯ୍ୟଦିବସ ରହିବା ସହ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଗୋଟିଏ ଛୁଟିଦିନ ରହିଥିବା ବେଳେ 2ଟି ଦିନ ବିଧାନସଭାରେ କୌଣସି ବୈଠକ ହେବ ନାହିଁ। ଏହି ଅଧିବେଶନ ଅକ୍ଟୋବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର 4ଟି ସୋମବାରରେ 35ଟି ପୁଲିସ ଜିଲ୍ଲାର 452ଟି ପ୍ରମୁଖ ଶୈବପୀଠରେ 34 ଲକ୍ଷରୁ ଅଧିକ ଭକ୍ତ ସୁରକ୍ଷିତ ଭାବେ ଦର୍ଶନ କରିଥିଲେ। ବିଭିନ୍ନ ଶୈବପୀଠରେ ଥିବା ନଦୀ ଓ ଅନ୍ୟାନ୍ୟ ଜଳପଥ ନିକଟରେ ମଧ୍ୟ ସୁରକ୍ଷାକୁ ସୁଦୃଢ଼ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଚାଲିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବିଭାଗ ପକ୍ଷରୁ 2,48,667 ଟନ୍ ସାର ଯୋଗାଇ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଉ 3,20,000 ଟନ୍ ସାର ଯୋଗାଇ ଦିଆଯିବ। ବର୍ତ୍ତମାନ 60% ସାର ସମବାୟ ବିଭାଗକୁ କୃଷି ବିଭାଗ ପକ୍ଷରୁ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ସାର କଳାବଜାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲଗାଣ ବର୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ହେଉଛି। ଚାଷୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ସହ ଆଗାମୀ ଦିନରେ ଆବଶ୍ୟକସ୍ଥଳେ ତାରିଖ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦପାଲି ବ୍ଲକର 70ଟି ଗ୍ରାମର 75,432 ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଯାଜପୁର ଜିଲ୍ଲାର 41ଟି ଗ୍ରାମର 21,010 ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 64ଟି ଗ୍ରାମର 5,475 ଜଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଜାରି ରହିଛି। ଅତ୍ୟଧିକ ବର୍ଷା ଯୋଗୁଁ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟାମୁଣ୍ଡେଇ, ରାଜକନିକା ବ୍ଲକର ଅନେକ ସ୍ଥାନ ଜଳମଗ୍ନ ରହିଥିବା ବେଳେ ଜନସାଧାରଣଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜିଲ୍ଲାର 61ଟି ଗ୍ରାମ ପଞ୍ଚାୟତର 145ଟି ଗ୍ରାମ, ପଟାମୁଣ୍ଡେଇ ପୌରପାଳିକାର 11ଟି ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ 65ଟି ଆଶ୍ରୟ କେନ୍ଦ୍ରରେ 10,553 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଦି ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଛତିଶଗଡ଼ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ବନ୍ୟା ସ୍ଥିତିକୁ ଆତଙ୍କିତ ନ ହେବା ପାଇଁ ଶ୍ରୀ ରାଉତ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜଳସ୍ତର ଓ ପ୍ରବାହକୁ ଆକଳନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟକୁ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉଦ୍ଘାଟନ କରିଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ, ଜନକଲ୍ୟାଣ ଓ ଆଦିବାସୀ ସମାଜର ସଶକ୍ତିକରଣ ଦିଗରେ ସ୍ୱତନ୍ତ୍ର ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଦିଗରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ଓ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ବୈଠକରେ ଅଧ୍ୟକ୍ଷତା କରି ସୁରକ୍ଷିତ, ସୁଗମ ଏବଂ ଶୃଙ୍ଖଳିତ ଯାତାୟତ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥଗୁଡ଼ିକରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବୈଠକରେ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ନବରଙ୍ଗପୁର ଜିଲ୍ଲା

ଉମରକୋଟ ବ୍ଲକ ସେମୋଲା ଗ୍ରାମପଞ୍ଚାୟତରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଏହାକୁ ଆଧାର କରି ଘଟୁଥିବା ହିଂସା ଓ ନିର୍ଯାତନା ବିରୁଦ୍ଧରେ ଗ୍ରାମାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ସାମାଜିକ କୁପ୍ରଥାର ଭୟାବହ ପରିଣାମ ଉପରେ ଆଲୋଚନା କରାଯାଇଥିଲା। ଡାହାଣୀ ପ୍ରଥା ଏବଂ ଏ ସମ୍ପର୍କିତ ଅପରାଧକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ କରାଯାଇଛି। ଅନ୍ଧବିଶ୍ୱାସ ଆଧାରିତ କୌଣସି ଘଟଣା ଘଟିଲେ ତୁରନ୍ତ ପୁଲିସ ଓ ପ୍ରଶାସନର ସହାୟତା ନେବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଶନିବାରଠାରୁ ଉତ୍ତର ଓ ଉପକୂଳ ଜିଲ୍ଲାର ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ବିକାଶ ପାଇଁ ଆର୍ଥିକ ଅଭିବୃଦ୍ଧି ସହ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନର ଆବଶ୍ୟକତା ରହିଛି କହିଲେ ରାଜ୍ୟପାଳ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି ୟୁପିଆଇ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାରର ଭିତ୍ତିଭୂମି ଭାବେ ୟୁପିଆଇ ଅନ୍ୟତମ ସଫଳ ସ୍ତମ୍ଭ ଭାବେ ଉଭା ହୋଇଛି। ଗୋଟିଏ ଆପ୍ ମାଧ୍ୟମରେ ସହଜରେ ବ୍ୟକ୍ତିସ୍ତରୀୟ ଏବଂ ବ୍ୟବସାୟିକ ସ୍ତରର କାରବାର ମଧ୍ୟ ସମ୍ଭବପର ହୋଇପାରିଛି। ବହୁ କୋଟି ବ୍ୟବହାରକାରୀଙ୍କ ଆର୍ଥିକ କାରବାରର ଏହା ଏକ ପସନ୍ଦ ତଥା ଭରସାଯୋଗ୍ୟ ମାଧ୍ୟମ ପାଲଟିଛି। ଦେଶର ଆର୍ଥିକ କାରବାର ଶୈଳୀ ଏହାଦ୍ୱାରା ବିଶେଷ ଭାବେ ପରିବର୍ତ୍ତିତ ହୋଇଛି। ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ସହ ସମାବେଶୀ ଆର୍ଥିକ ବ୍ୟବସ୍ଥାକୁ ଏହା ଅଧିକ ବ୍ୟାପକ ତଥା ସୁଗମ କରିପାରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟାମକ ତଦାରଖ ଅଧୀନରେ ୟୁପିଆଇ ବ୍ୟବସ୍ଥା ଗତ 2016 ଅଗଷ୍ଟ 25 ତାରିଖରେ ଆରମ୍ଭ ହୋଇଥିଲା। ଗତକାଲି ଏହା ନିଜ ଯାତ୍ରାର 10 ବର୍ଷ ପୂରଣ କରିଛି। ଦଶନ୍ଧି ମଧ୍ୟରେ ୟୁପିଆଇ ଦେଶର ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ବୈପ୍ଳବିକ ରୂପାନ୍ତରଣ ଆଣିପାରିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଏହା ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। ଦଶନ୍ଧି ମଧ୍ୟରେ ୟୁପିଆଇ କାରବାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା ମାତ୍ର 1,78,00,000 ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟିରୁ ଅଧିକ ହୋଇଛି। ଏଥିସହ କାରବାର ସଂଖ୍ୟା 13,000 ଗୁଣ ବୃଦ୍ଧି ପାଇଛି। ସେହିପରି 2016-17 ଆର୍ଥିକ ବର୍ଷରେ ଅର୍ଥ ଦେଣନେଣ 0.07,00,000 କୋଟି ଥିବାବେଳେ ଗତ ଆର୍ଥିକ ବର୍ଷରେ ପ୍ରାୟ 4,000 ଗୁଣ ବୃଦ୍ଧି ପାଇ 314,00,000 କୋଟି ପହଞ୍ଚିଛି। କାରବାର ସଂଖ୍ୟା ଏବଂ ଅର୍ଥ ଦେଣନେଣ ବୃଦ୍ଧିରେ ଏହି ସମାନ୍ତରାଳ ସମ୍ପ୍ରସାରଣ ଦୈନିକ ଖୁଚୁରା ଅର୍ଥ ଆଦାନ ପ୍ରଦାନରେ ୟୁପିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ୟୁପିଆଇ ସହିତ ସାମିଲ ହୋଇଥିବା ବ୍ୟାଙ୍କ ସଂଖ୍ୟା 2016 21 ଥିବାବେଳେ ଗତ ଜୁଲାଇ ମାସ ସୁଦ୍ଧା ଏହା 741 ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଭାରତର ଡିଜିଟାଲ ପେମେଣ୍ଟର 84% ୟୁପିଆଇ ମାଧ୍ୟମରେ ହୋଇଥିଲା। ଏପରିକି ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ଏହାକୁ ଆପଣାଇ ପାରିଛନ୍ତି। ବର୍ତ୍ତମାନ 11 ଦେଶରେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଛି। ଗତ 2025 ବିଶ୍ୱର ରିଏଲ ଟାଇମ୍ ଅର୍ଥ କାରବାରରେ ଭାରତର ୟୁପିଆଇର ଅଂଶ 49% ରହିଥିଲା। ଚଳିତ ବର୍ଷ ୟୁପିଆଇର ଅଭିବୃଦ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ମେ ମାସରେ ପ୍ରଥମ ଥର ପାଇଁ ମାସିକ କାରବାର ସଂଖ୍ୟା 2,300 କୋଟି ଟଙ୍କାକୁ ଅତିକ୍ରମ

0: କରିଛି। ଗତ ଜୁଲାଇ ମାସରେ ଏହା 2366 କୋଟି ଟଙ୍କାରେ ପହଞ୍ଚି ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଗତ ଦଶନ୍ଧି ମଧ୍ୟରେ ୟୁପିଆଇ ଯାତ୍ରାରେ ଏହା ହେଉଛି ସର୍ବାଧିକ ମାସିକ କାରବାର। ୟୁପିଆଇ କାରବାରକୁ ଅନୁଶୀଳନ କଲେ ବିଭିନ୍ନ କ୍ଷେତ୍ରରେ ଏହାର ପରିମାଣ ଏବଂ ଆକାରର ସ୍ପଷ୍ଟ ପାର୍ଥକ୍ୟ ଜଣାପଡ଼ିଥାଏ। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ୟୁପିଆଇ ମାଧ୍ୟମରେ ଅର୍ଥ ହସ୍ତାନ୍ତର ସ୍ୱଚ୍ଛ ପ୍ରଶାସନ ଓ ସ୍ୱଚ୍ଛ ଆର୍ଥିକ କାରବାରକୁ ଦର୍ଶାଉଛି। ଉପଭୋକ୍ତାଙ୍କ ବିଶ୍ୱସନୀୟତା ବୃଦ୍ଧି ଯୋଗୁଁ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ଆକାର ବୃଦ୍ଧି ପାଇ ଚାଲିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ଏହାକୁ ସ୍ୱୀକୃତି ମିଳିବା ଏକ ଉଲ୍ଲେଖନୀୟ ସଫଳତା। ବିଶ୍ୱର ପ୍ରମୁଖ ଆର୍ଥିକ କାରବାର ନେଟୱାର୍କକୁ ୟୁପିଆଇ ପଛରେ ପକାଇଛି। ଦୈନିକ 66 କୋଟିରୁ ଅଧିକ କାରବାର ଏହାଦ୍ୱାରା ସମ୍ଭବପର ହୋଇପାରୁଛି। ତ୍ୱରିତ, ସୁରକ୍ଷିତ ଏବଂ ସମାବେଶୀ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱସ୍ତରରେ ଅଧିକ ସଶକ୍ତ ହେଉଛି। ସୀମାପାର ଡିଜିଟାଲ୍ ପେମେଣ୍ଟ ପାଇଁ ଏହା ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ ପାଲଟିଛି। ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କାତାର, କାମ୍ବୋଡ଼ିଆ, ଗ୍ରୀସ୍ ଏବଂ ମାଳଦ୍ୱୀପ ୟୁପିଆଇ ସହ ସଂଶ୍ଳିଷ୍ଟ ହୋଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ୟୁପିଆଇର ବ୍ୟାପକତାକୁ ଏହା ପ୍ରମାଣ କରୁଛି। ଆଗାମୀ ଦଶନ୍ଧିରେ ୟୁପିଆଇର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନକୁ ଅନ୍ତର୍ଭୁକ୍ତ କରି ୟୁପିଆଇ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି ୟୁପିଆଇ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ, ଆକାଶବାଣୀ କଟକ।
2: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଜି ଏଥିରେ ଶୁଣିବା କହ୍ଲ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ।
3: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କହ୍ଲ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ। ସକାଳ ସୂର୍ଯ୍ୟ ଉଦୟ ହୋଇ ତାର ସୁନେଲି କିରଣ ପର୍ବତ ଶିଖରେ ପଡ଼ି ପ୍ରତିଫଳିତ ହୋଇ କାନ୍ଥ ଦେହରେ ବାଜି ଶୋଭା ପାଉଛି।

ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଅଙ୍କୁରା ବାଗେ, ସୁକୁରାମ ସିଂକୁ, ତୁରି ବିରୁଆ, ସର୍ବେଶ୍ୱର ବିରୁଆ, ପୂର୍ଣ୍ଣଚନ୍ଦ୍ର ବିରୁଆ, ଲକ୍ଷ୍ମୀ ବାଗେ, କୁମୁଦିନୀ ବିରୁଆ ଏବଂ ତୁରି ବାଗେ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କହ୍ଲ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ఆకాశవాణి. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଚୀନ୍ ସହ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ. ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ ଆବେଦନର ଶୁଣାଣି ପାଇଁ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସମ୍ମତି ଜଣାଇଲେ ସୁପ୍ରିମକୋର୍ଟ. କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବା ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 8 265 ରନ୍ ସଂଗ୍ରହ କରିଛି ଶ୍ରୀଲଙ୍କା. ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି. ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଆସନ୍ତା ମାସରେ ନୂଆଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି. ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି. ଆଲୋଚନା ପୂର୍ବରୁ ଶ୍ରୀ ଡୋଭାଲ ଗତକାଲି ଦୁଇଦିନିଆ ଗସ୍ତରେ ବେଜିଂଠାରେ ପହଞ୍ଚିବା ପରେ ଚୀନ୍ ଉପରାଷ୍ଟ୍ରପତି ହାନ୍ ଝାଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି. ଦ୍ୱିପାକ୍ଷିକ ଆର୍ଥିକ ରାଜନୈତିକ ଏବଂ ବହୁପକ୍ଷୀୟ ମଞ୍ଚରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି. ଭାରତ ଚୀନ୍ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଚୀନ୍ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଥିବା ଭାରତୀୟ ଦୂତାବାସ କହିଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମସ୍କୋଠାରେ ତାଙ୍କ ରୁଷ ପ୍ରତିପକ୍ଷ ସର୍ଗେ ଲାଭାରୋଭ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସହଯୋଗ, ଆଞ୍ଚଳିକ ପ୍ରମୁଖ କ୍ଷେତ୍ର, ବିଶ୍ୱ ଆହ୍ୱାନ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି. ରୁଷର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ୍ କହିଛି, ୟୁକ୍ରେନ୍, ଇରାନ୍ ଏବଂ ଆଫଗାନିସ୍ତାନ ଆଧାରିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି. ପୂର୍ବରୁ ଡକ୍ଟର ଜୟଶଙ୍କର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ. ବାଣିଜ୍ୟ, ଶକ୍ତି, ସାର ଏବଂ ପରମାଣୁ ସହଯୋଗ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ପର୍ଯ୍ୟବେସିତ ଆର୍ଥିକ ସହଯୋଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା. ଭାରତ ରୁଷ ବାଣିଜ୍ୟ, ଅର୍ଥନୈତିକ, ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଆଧାରିତ ଦ୍ୱିପାକ୍ଷିକ ବୈଠକରେ ଡକ୍ଟର ଜୟଶଙ୍କର ରୁଷ ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ୍ଙ୍କ ସହ ମିଳିତ ଭାବେ ସହ ଅଧ୍ୟକ୍ଷତା କରିଥିଲେ. ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି. ଗତ ମାର୍ଚ୍ଚ ମାସ 11 ତାରିଖରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି 2025 କେନ୍ଦ୍ରୀୟ ଲୋକସେବା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବା ନେଇ କେନ୍ଦ୍ର

ସରକାର ଏକ ଆବେଦନ ମାଧ୍ୟମରେ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ସୁପାରିଶ କରିଥିବା 958 ଜଣ ପ୍ରାର୍ଥୀଙ୍କ ନିୟୋଜନ ନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏହି ସ୍ୱଷ୍ଟୀକରଣ ଆବଶ୍ୟକ କରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏ ସଂକ୍ରାନ୍ତ ସ୍ୱଷ୍ଟୀକରଣ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି। ବିଚାରପତି ପିଏସ୍ ନରସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଭୁକ୍ତ କରିବାକୁ ଶ୍ରୀ ମେହେଟ୍ଟା କୋର୍ଟକୁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି, ଜଷ୍ଟିସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠରେ ପୂର୍ବ ମାମଲାର ବିଚାର ହୋଇ ମାର୍ଚ୍ଚ 11 ତାରିଖରେ ରାୟ ପ୍ରକାଶ ପାଇଥିଲା। ସେହି ବେଞ୍ଚରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖରେ କହିଛନ୍ତି, କାଣ୍ଡା ଏକ୍ସପ୍ରେସ୍ ମାଧ୍ୟମରେ ଦିଲ୍ଲୀକୁ ପ୍ରାୟ 800 ଟନ୍ ପିଆଜ ଆସୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ନାଫେଡ୍, ଏନ୍ସିସିଏଫ୍ ଏବଂ କେନ୍ଦ୍ରୀୟ ଭଣ୍ଡାର ଷ୍ଟୋର୍ରେ ପିଆଜ ପ୍ରତି କିଲୋ 35 ଟଙ୍କା ଦରରେ ବିକ୍ରି କରାଯିବ। କାଣ୍ଡା ଏକ୍ସପ୍ରେସ୍ ଚେନ୍ନାଇ, ଏର୍ଣ୍ଣାକୁଲମ୍, ମଦୁରାଇ ଏବଂ ଗୌହାଟୀକୁ ଯିବ ବୋଲି ସେ ସୂଚନା ଦେଇଛନ୍ତି। ଯୁବବର୍ଗଙ୍କୁ କୃଷିଭିତ୍ତିକ ଶିକ୍ଷା ଏବଂ ତାଲିମ ପ୍ରଦାନ ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ କୁଳପତି ତଥା ଭାରତୀୟ କୃଷି ଗବେଷଣା ପରିଷଦ ପ୍ରତିଷ୍ଠାନଗୁଡ଼ିକର ନିର୍ଦ୍ଦେଶକଙ୍କ ସମ୍ମିଳନୀକୁ ଆଜି ଉଦ୍ଘାଟନ କରି ଶ୍ରୀ ଚୌହାନ କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବାକୁ କହିଛନ୍ତି। ଏହା ହେଉଛି ସମୟର ଆବଶ୍ୟକତା। କୃଷିଭିତ୍ତିକ ଶିକ୍ଷାକୁ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ରଖି ଚାଷ କ୍ଷେତ୍ରକୁ ସମ୍ପ୍ରସାରଣ କରିବା ଉପରେ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଫାର୍ମ ଏବଂ ଚାଷୀଙ୍କ ଅଭିଜ୍ଞତାକୁ ଏଥିରେ ଉପଯୋଗ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରସ୍ତୁତ ରହିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଉପକରଣକୁ ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ବିଦ୍ୟାର୍ଥୀଙ୍କ ସହ କୁଳପତିଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ ଏକ ମୁକ୍ତ ଏବଂ ସମାବେଶୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନ୍ୟୁଜିଲାଣ୍ଡର ୱେଲିଂଟନ୍ଠାରେ ପ୍ରତିରକ୍ଷା ରଣନୈତିକ ଆଲୋଚନାର ଦ୍ୱିତୀୟ ସଂସ୍କରଣରେ ଉଭୟ ଦେଶର ପ୍ରତିନିଧି ଏ ନେଇ ଆଲୋଚନା କରିଛନ୍ତି। ସାମୁଦ୍ରିକ ସୁରକ୍ଷା, ମିଳିତ ସାମରିକ କ୍ଷେତ୍ର ତାଲିମ, ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଏବଂ 2030 ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ନ୍ୟୁଜିଲାଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପସଚିବ ରିଚାର୍ଡ ସ୍ପିଡଟ୍ ଏହି ଆଲୋଚନା ବୈଠକରେ ମିଳିତ ଭାବେ ସହ ଅଧ୍ୟକ୍ଷତା କରିଥିଲେ। ପାରମ୍ପରିକ ଜ୍ଞାନ, ଆଧୁନିକ ବିଜ୍ଞାନ ଏବଂ ଔଷଧ କ୍ଷେତ୍ରର ସମନ୍ୱୟ ଉପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ସିଏସ୍ଆଇଆର୍ ପାରମ୍ପରିକ ଜ୍ଞାନ ଆଧାରିତ ଡିଜିଟାଲ୍ ଲାଇବ୍ରେରୀ ପରିଦର୍ଶନ କରିବା ଅବସରରେ ଡକ୍ଟର ସିଂ ଏହା କହିଛନ୍ତି। ପାରମ୍ପରିକ ଜ୍ଞାନର ଅଧିକ ପ୍ରସାର ଏବଂ ପ୍ରଚାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଦେଶର ଗବେଷଣା ଏବଂ ନବସୃଜନ କ୍ଷେତ୍ର ଏକ ସମନ୍ୱିତ ଆଭିମୁଖ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ପାରମ୍ପରିକ ଜ୍ଞାନର ଉପଯୋଗ, ବିଜ୍ଞାନ ଏବଂ ଔଷଧ କ୍ଷେତ୍ର ତଥା ଆନୁଷଙ୍ଗିକ ବିଷୟବସ୍ତୁର ପ୍ରସାର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତର ସମୃଦ୍ଧ ପାରମ୍ପରିକ ଜ୍ଞାନଭଣ୍ଡାରର ପ୍ରାସଙ୍ଗିକତା ଏବଂ ସାମାଜିକ ପ୍ରଭାବକୁ ପାଠାଗାର ଅଧିକ ବ୍ୟାପକ କରିପାରିବ ବୋଲି ଡକ୍ଟର ସିଂ ଆଶା ବ୍ୟକ୍ତ କରିଛନ୍ତି। ପାନୀୟ ଜଳ ଏବଂ ପରିମଳ ବିଭାଗ ପକ୍ଷରୁ ଆଜି ବହୁଭାଷୀ ସୁଜଳ ଗ୍ରାମ ସମ୍ବାଦର 10ମ ସଂସ୍କରଣ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଗ୍ରାମ ପଞ୍ଚାୟତ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ନେଇ ଏଥିପାଇଁ ଏକ କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି ବୋଲି ପାନୀୟ ଜଳ ଓ ପରିମଳ ବିଭାଗ କହିଛି। ଆଲୋଚନାରେ ଅଧ୍ୟକ୍ଷତା କରି ବିଭାଗୀୟ ସଚିବ ଅଶୋକ କେ ମୀନା ଗ୍ରାମାଞ୍ଚଳ ଜଳଯୋଗାଣରେ ତୃଣମୂଳ ସ୍ତରର ଅଭିଜ୍ଞତା, ଆହ୍ୱାନ ଏବଂ ଏହାର ସମାଧାନରୁ ଲବ୍ଧ ଶିକ୍ଷାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିୟମିତ ଜଳଯୋଗାଣ, ଜଳ ଗୁଣବତ୍ତା, ସ୍ଥାନୀୟ ସମ୍ପ୍ରଦାୟର ସଚେତନତା, ଅଭିଯୋଗ ସମାଧାନ, ଆର୍ଥିକ ପରିଚାଳନା, ଜଳ ଉତ୍ସର ସୁରକ୍ଷା ଆଦି କ୍ଷେତ୍ରଗୁଡ଼ିକ ଉପରେ ଗ୍ରାମପଞ୍ଚାୟତଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ କାର୍ଯ୍ୟକ୍ରମରେ ମତ ବିନିମୟ ହୋଇଛି। ଗ୍ରାମାଞ୍ଚଳ ଜଳଯୋଗାଣ ବ୍ୟବସ୍ଥାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଗ୍ରାମପଞ୍ଚାୟତଗୁଡ଼ିକ ଅଧିକ ଦାୟିତ୍ୱ ଗ୍ରହଣ

0: ଗ୍ରହଣ କରିବାକୁ ସଚିବ ଶ୍ରୀ ମୀନା ଆହ୍ୱାନ ଦେଇଛନ୍ତି। କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସରେ 8 ୱିକେଟ୍ରେ 265 ରନ୍ ସଂଗ୍ରହ କରିଛି। ବର୍ଷା ଯୋଗୁଁ ଆଜିର ଖେଳକୁ ଶୀଘ୍ର ଶେଷ କରିବାକୁ ପଡ଼ିଥିଲା। ଶ୍ରୀଲଙ୍କା ଆଜି ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସୋନାଲ ଦିନୁଷା 85 ରନ୍ ଏବଂ ଲାହିରୁ କୁମାରା 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ ମାନବ ସୁଥାର 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ଶ୍ରୀଲଙ୍କା ଏବେ ମଧ୍ୟ ଭାରତର ପ୍ରଥମ ଇନିଂସ୍ ସ୍କୋର୍ଠାରୁ 238 ରନ୍ ପଛୁଆ ରହିଛି। ଭାରତ ପ୍ରଥମ ଇନିଂସ୍ରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଚୀନ୍ ସହ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିୟାର ମାନଦଣ୍ଡ ଆଧାରିତ ଆବେଦନର ଶୁଣାଣି ପାଇଁ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସମ୍ମତି ଜଣାଇଲେ ସୁପ୍ରିମକୋର୍ଟ। କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବା ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ 8 ୱିକେଟ୍ରେ 265 ରନ୍ ସଂଗ୍ରହ କରିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ତିଲାଇବଣି ବ୍ଲକ କଲ୍ୟାଣ ମଣ୍ଡପଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର 13,96,30,000 ଟଙ୍କାର 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ 2,38,00,000 ଟଙ୍କାର 36 ପ୍ରକଳ୍ପ ଓ 44,00,000 ଟଙ୍କାର 6 ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେହିପରି ରିୟାମାଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରିୟାମାଳ ବ୍ଲକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର 26,38,00,000 ଟଙ୍କାର 10 ପ୍ରକଳ୍ପ, ରିୟାମାଳ ପଞ୍ଚାୟତ ସମିତି ପାଇଁ 1,98,00,000 ଟଙ୍କାର 33 ପ୍ରକଳ୍ପ ଓ 1,04,00,000 ଟଙ୍କାର 9 ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
2: ତିଲେବଡ଼ି ବ୍ଲକର ଏବଂ ରିୟାମାଲ ବ୍ଲକର ଆମେ 2 ବ୍ଲକର କାର୍ଯ୍ୟକ୍ରମ ହାତକୁ ନେବୁ, ଯୋଉଠାରେ କି 40 କିଲୋମିଟର ରାସ୍ତା ହବ, ଆମର 40 କୋଟି ଟଙ୍କା ଖର୍ଚ୍ଚ ହବ, ଏ ବହୁତ ଗୁଡ଼େ ଗାଁକୁ କନେକ୍ଟ କରିବ। ଆମର ଯୋଉ ଯୋଜନା ଅଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଏ ସବୁ ଯୋଜନା ମାଧ୍ୟମରେ ଗାଁକୁ କନେକ୍ଟିଭିଟି ଦେବା ସହିତ ଗାଁର ଏସେଟ୍ କେମିତି ତିଆରି ହବ ସେଥିପାଇଁ ବିଜେପିରୁ ଏଠି 6.5 ଟଙ୍କା ଅନୁମୋଦନ ହେଇଛି।
1: ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ ଚପଡ଼ଦାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର, ଆର୍ଥିକ କାରବାର ସମୟରେ ସତର୍କତା, ଅନ୍ଲାଇନ୍ ଠକେଇରୁ ସୁରକ୍ଷା, ମହିଳା ଓ କିଶୋରୀମାନଙ୍କ ଅଧିକାର ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ସହ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ସମବାୟ ସମିତି ସମୂହର ଉପନିବନ୍ଧକ ଭୀମସେନ ସାହୁଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସହଯୋଗରେ ସମୃଦ୍ଧି ପଞ୍ଚମ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସମବାୟ ବିଭାଗ ଅଧୀନସ୍ଥ 38 ସମବାୟ ପ୍ରତିଷ୍ଠାନ କାର୍ଯ୍ୟ କରୁଥିବା କହିଥିଲେ। ସମବାୟ ସୋସାଇଟି କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ 14 ସୋସାଇଟିକୁ ଅନୁଦାନ ପ୍ରଦାନ, କମନ୍ ସର୍ଭିସ୍ ସେଣ୍ଟର, ଦୁଗ୍ଧ ସଂଗ୍ରହାଳୟ କେନ୍ଦ୍ର, ରୁଫ୍ଟପ୍ ସୋଲାର, ବାୟୋଗ୍ୟାସ୍ ପ୍ଲାଣ୍ଟ, ବଲ୍କ ମିଲ୍କ ଚିଲିଙ୍ଗ୍ ସେଣ୍ଟର ଏବଂ ଆସନ୍ତା ଖରିଫ୍ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଦେବଗଡ଼

0: ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡେଙ୍ଗୁ ଉପରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଜିଲ୍ଲାରୁ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଓ ନିରାକରଣ କରିବା, ରୋଗ ପାଇଁ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଏହା ସହିତ ଏଡିସ୍ ମଶା ବଂଶବୃଦ୍ଧି ରୋକିବା ପାଇଁ ବିଭିନ୍ନ ଟାୟାର ମରାମତି ଦୋକାନ ଓ ପାଣି ଜମୁଥିବା ସ୍ଥାନମାନଙ୍କରେ ସଚେତନତା ସହ ମଶା କାମୁଡ଼ିବା ଦାଉରୁ ରକ୍ଷା ପାଇବା ନିମନ୍ତେ ନିୟମିତ ମଶାରୀ ବ୍ୟବହାର କରିବା ପାଇଁ ଜନସଚେତନତା ସୃଷ୍ଟି ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ଆବାହନ କ୍ରମେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନାର ନିବାରଣ ନିଷେଧ ଓ ପ୍ରତିକାର ଆଇନ 2013 ଅନୁଯାୟୀ ବିଭିନ୍ନ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନେ କାର୍ଯ୍ୟ କରିଥାନ୍ତି। କର୍ମକ୍ଷେତ୍ରରେ କେତେକ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ତାଙ୍କର ପ୍ରତିରୋଧ କରିବା ପାଇଁ ତଥା ସେମାନଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଅଧିନିୟମ ପ୍ରତ୍ୟେକ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବା ଓ ଯେଉଁ କାର୍ଯ୍ୟାଳୟରେ 10ରୁ ଅଧିକ କର୍ମଚାରୀ ଅଛନ୍ତି ସେହି ସ୍ତରରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଥା ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଶୁଣିବେ
1: ନିହାତି ନିହାତି
0: ସୁବାସ ଭାଇ ବୁଝିଲେ ନା ତମେ ଯିବ ଯଦି ତମ ଘର ପାଖରେ କୃଷି ବିଭାଗର କର୍ମଚାରୀମାନେ ଅଛନ୍ତି ନିକଟସ୍ଥ କୃଷି କେନ୍ଦ୍ରକୁ ଯିବ ତାଙ୍କ ସହିତ ଆଲୋଚନା କରିବ କଥାବାର୍ତ୍ତା କରିବ ତମର ତାହେଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆରାମରେ ଅନ୍ତର୍ଭୁକ୍ତ ହୋଇପାରିବ
1: ଆଚ୍ଛା ଆଚ୍ଛା
0: ନହେଲେ ଜନସେବା କେନ୍ଦ୍ରକୁ ଯିବ
1: ଆଉ କୃଷି ମିତ୍ର ବି ଶୁଣିଥିଲି
0: କୃଷି ମିତ୍ରକୁ ବି ପଚାରି ପାରିବେ ଆମ ଶ୍ରୋତା ବନ୍ଧୁମାନେ ବି ପଚାରି ପାରିବେ ତମେ ବି ସେଇ କୃଷି ମିତ୍ରଙ୍କ ସହାୟତା ନବ
1: ଠିକ ଅଛି ତାହେଲେ କଣ କାଗଜପତ୍ର ନେଇକି ଯିବି ନା କଣ
0: କାଗଜପତ୍ର ବାବଦକୁ ତମକୁ ନବାକୁ ପଡିବ ଆଧାର କାର୍ଡ
1: ଆଚ୍ଛା
0: ତମକୁ ନବାକୁ ପଡିବ ବ୍ୟାଙ୍କ ପାସବୁକ୍ ଆଉ ପଟା ପାଉଥି ଏତିକି ଜିନିଷ ତମକୁ ଦରକାର ଆଉ ବେଶୀ କିଛି ଦରକାର ନାହିଁ
1: ଓହୋ ଆଉ ଯଦି ଯୋଉମାନଙ୍କର ପଟା ପାଉତି ନଥିବ ସେମାନେ କହିଁ ବୀମା ଯୋଜନା ଅନ୍ତର୍ଭୁକ୍ତ ହେଇପାରିବେନି
0: ହେଇପାରିବେନି କାହିଁକି ଆରାମରେ ହେଇପାରିବେ ଭାଗ ଚାଷୀ ଯୋଉମାନଙ୍କର ନିଜର ଜମି ବି ଅଛି ସମସ୍ତେ ଏଥିରେ ସମାନ ପରିମାଣର ସୁବିଧା ପାଇପାରିବେ
1: ତାହେଲେ ତାକୁ ଯାଇକି ଟିକେ ଆମକୁ ଅଧିକା ଜାଣିବାକୁ ପଡିବ ଆଉ ଏ ବିଷୟରେ ଆଉ
0: ନିଶ୍ଚୟ
1: ଆମେ ଯଦି ଫସଲ ବୀମା ଯୋଜନାଟା କରିବା ଆମର ଭଲ ମନ୍ଦରେ ଇଏ ବହୁତ ସାହାଯ୍ୟ କରିବ କାହିଁକିନା ଦେଖ ବନ୍ୟାରେ ଯେଉଁ ଆମର ନଷ୍ଟ ହେଇଛି ତାର ସବୁ ଭରଣା କରିବା ପାଇଁ ସରକାର ଆଗତୁରା ସବୁ ବ୍ୟବସ୍ଥା କରିଛନ୍ତି ନା ନାହିଁ
0: ନିଶ୍ଚୟ ସରକାର ବ୍ୟବସ୍ଥା କରିଛନ୍ତି ଏଥିପାଇଁ ଲୋକମାନଙ୍କୁ ବି ବୁଝାଯାଉଛି ଏଇ ଯୋଜନାର ଅନ୍ତର୍ଭୁକ୍ତ କରିବା ପାଇଁ
1: ଯାହା ହଉ ସରକାରଙ୍କୁ ଧନ୍ୟବାଦ ଦେବା କାହିଁକି ନା ଏଥିରେ ଯୋଉମାନେ ବାଦ ପଡିଥିଲେ ସେମାନେ ନିହାତି ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ ଗୋଟେ ସୁଯୋଗ ମିଳିଯିବ ଆଉ
0: ବଢିଆ ସୁଯୋଗ ଭାଇ ବଢିଆ ସୁଯୋଗ ନିଶ୍ଚୟ ମିଳିବ
1: ସୋମନାପା ତୁମକୁ ବହୁତ ଧନ୍ୟବାଦ ମୋର ଚିନ୍ତା ଟିକେ କମେଇଲ ଏଇଠି ବି ଶ୍ରୋତାମାନଙ୍କ ଅବଗତି ନିମନ୍ତେ ଜଣେଇ ଦେଇପାରିବା 31 ଅଗଷ୍ଟ ଭିତରେ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ବ୍ୟବସ୍ଥା କରିବେ ଆଉ ଯୋଗାଯୋଗ କରିବେ ଆଉ ଗୋଟେ କଥା ଆମେ ଖାଲି ଚାଷ ଉପରେ ଭରସା କରିକି ଚଳିଲେ ହବନି ଦେଖ ଆମକୁ ସିନା ସରକାର ସାହାଯ୍ୟ ଦେଲେ କିନ୍ତୁ ଆମେ ସେ ସରକାରୀ ସାହାଯ୍ୟ ନେଇକି କଣ ସେଥିରେ ସବୁ ଚଳିପାରିବା
0: ଆମକୁ ଅଧିକା କିଛି କରିବାକୁ ପଡିବ
1: ସେଥିପାଇଁ ଆମେ କଣ କରିବା
0: ସେଥିପାଇଁ ଆମେ ମହୁ ଚାଷ ଗୋପାଳନ ମାଛ ଚାଷ ବଡି ପାମ୍ପଡ଼ ଏସବୁ ଜିନିଷ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡିବ
1: ଏସବୁ ହେଲା ଆମର ସମନ୍ୱିତ କୃଷି ଏହି ସମନ୍ୱିତ କୃଷି କରିଥିଲେ ଆମକୁ କଣ ଲାଭ ମିଳିବ ନା ଗୋଟିଏ ପଟରୁ ଯଦି ଆମର ଆୟ କମିଲା ତାହେଲେ ଆଉ ଗୋଟିଏ ପଟରୁ ଆମର ଆୟ ବଢିକି ତାକୁ ଆମେ ଭରଣା କରିପାରିବା
0: ଆୟ ବ୍ୟୟ ଦୁଇଟା ଯାକ ସମାନ ରହିବ
1: ହଁ ଆଉ ଏଇ ଯୋଉ ଗୋପାଳନ ଯୋଉ କହିଲ ଏ ଗୋପାଳନଟା ହଉଛି ଆମର ଘରେ ଘରେ କରିବା ଦରକାର
0: ଗାଈ ଗୋରୁ ଘରେ ଘରେ ସମସ୍ତେ ରଖୁଛନ୍ତି
1: କାରଣ ଆମେ ହଉଛି ଚାଷୀ ବନ୍ଦୀ ଲୋକ ଯେତେବେଳେ ଜୈବିକ କୃଷି ଉପରେ ସରକାର ହୁଅନ୍ତୁ କିମ୍ବା ଆମର ମାଟି ଚାହୁଁଛି ଜୈବିକ ଖତ ସେ ସମୟରେ ଆମେ କେତେ ଖତ କିଣିପାରିବା ନା କୋଉଠି ମିଳୁଛି ଜୈବିକ ଖତ ଯଦି ଆମେ ଗାଈ ଗୋରୁ ପାଳନ କରିକି ଗୋବର ଆଉ ସେମାନଙ୍କର ମୂତ୍ର ଯଦି ଆମେ ସଂଗ୍ରହ କରିକି ଜୈବିକ ଖତ ସୃଷ୍ଟି କରିପାରିବା ବନେଇ ପାରିବା ତାହେଲେ ଆମ ଫସଲ ପାଇଁ ବି ଭଲ ହବ କାରଣ ଏଇ ଜୈବିକ ଖତରେ ପ୍ରସ୍ତୁତ ଖାଦ୍ୟ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟପ୍ରଦ
0: ଭାରି ସ୍ୱାସ୍ଥ୍ୟପ୍ରଦ
1: ଠିକ ଅଛି ଅପା ଆଉ ସନ୍ଧ୍ୟା ସମୟ କିଛି ଗୀତବାଦ୍ୟର ବ୍ୟବସ୍ଥା କରିଛ ନା ନାହିଁ
0: ଗୀତବାଦ୍ୟ ପୁରା ଖଞ୍ଜିକି ରଖିଛି
1: ତେବେ ପଲ୍ଲୀ ଗୀତ ଟିକେ ଶୁଣିବା ଆଉ ଶ୍ରୋତାଙ୍କୁ ଶୁଣେଇବା

0: ହଉ ସୁମନ ପାଇଁ ଗୀତଟି ଭାରି ଭଲ ଲାଗିଲା। ତେବେ ଆମର ପେଟ ପାଟଣା କଥା କ'ଣ, ଆଜି ବୈଠକରେ କ'ଣ ବିଷୟ ଅଛି?
1: ଆଜି ବିଷୟ ଅଛି ଗୋରୁମାନଙ୍କର କୃମିଜନିତ ସମସ୍ୟା ଓ ତାହାର ପ୍ରତିକାର।
0: ହଁ, ଏଇ କୃମିଟା ଭାରି ବଡ଼ ବିପଦର କାରଣ ଗାଈଗୋରୁଙ୍କ ପାଇଁ। ଏ ବିଷୟରେ ଆମର ବିଷୟ ବିଶେଷଜ୍ଞ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଟକର ଡକ୍ଟର ରଞ୍ଜନ କୁମାର ମହାନ୍ତ କ'ଣ କହୁଛନ୍ତି, ଆସ ଶୁଣିବା। ସାର୍, ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର।
0: ପ୍ରଥମେ ଆମର ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ କୃମିଜନିତ ସମସ୍ୟା କେତେ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରିକି ଏଇ କୃମିକୁ ଆମେ ଅବହେଳା କରିଥାଉ ଆଉ ରୋଗ ହିସାବରେ ବି ନେଇନଥାଉ, ତାଦ୍ୱାରା ଆମେ ଜାଣିପାରୁନା କୃମି ଯେ କେତେ ଆମର କ୍ଷତି କରେ, ପ୍ରକୃତରେ ଏଇ କୃମି କେତେ ପ୍ରଭାବ ଅଛି ଆଉ ଆକୁ କେତେ ଗୁରୁତ୍ୱ ଆପଣ ଦେଉଛନ୍ତି, ସେ ବିଷୟରେ ଟିକେ ପ୍ରଥମେ ଆଲୋଚନା କରି ତାପରେ ଆମେ ବିଷୟକୁ ଯିବା।
2: ଦେଖନ୍ତୁ, ଆମ ଚାଷୀ ଭାଇମାନେ କୃମିକୁ ହଠାତ୍ କି ଜାଣିପାରିନଥାନ୍ତି, ଯେପରିକି ବାହ୍ୟକୃମି ଯେମିତି ରହନ୍ତି, ଆମ ଟିଙ୍କ, ଉକୁଣି, ଡାଁସ, ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ସହିତ ସେମାନେ ରକ୍ତକୁ ମଧ୍ୟ ଖାଇଯାଇଥାନ୍ତି, ଏହା ସହିତ ବିଭିନ୍ନ ପ୍ରକାର ରୋଗ କରାଇଥାନ୍ତି ଏବଂ ପ୍ରାଣୀଟି ମଧ୍ୟ ଅସହଯୋଗ ହୋଇଥାଏ, ସେ ନିଜେ କମ୍ଫର୍ଟରେ ନ ରହିବା ଦ୍ୱାରା ତାର ଠିକ୍ରେ ବଢ଼ିପାରିନଥାଏ ଏବଂ କ୍ଷୀର ମଧ୍ୟ ଠିକ୍ ହୋଇନଥାଏ। ସବୁଠୁ ଅସୁବିଧା ହେଲା ଏବେ ଯେଉଁ ଆମର ବିଭିନ୍ନ ଗାଁ ଗାଁରେ ବ୍ୟାପୁଛି ଚର୍ମବିଣ୍ଡି ବା ଲମ୍ପି ଚର୍ମ ରୋଗ, ଯେଉଁଥିରେ କି ଶରୀରରେ ଆବୁ ଭଳିଆ ବଡ଼ ବଡ଼ ହେଇଯାଉଛି ଚର୍ମ ଉପରେ ଏବଂ ସେଗୁଡ଼ା ବିଣ୍ଡି ଭଳିଆ ବସିକି ତାପରେ ଫାଟିଗଲା ପରେ ବଡ଼ ବଡ଼ ଘା ହେଇଯାଉଛି, ଯାହାଦ୍ୱାରା କି ବାଛୁରୀ ଗୁଡ଼ା ମରିବା ସହିତ ବେଳେବେଳେ ଗାଈମାନେ ବି ଯଦି ଆମେ ଠିକ୍ରେ ଚିକିତ୍ସା ନକଲେ ମରିଯାଉଛନ୍ତି। ଏହା ଛଡ଼ା ଦେଖିବା ଯେ ଯଦି ଟିଙ୍କମାନେ ରହିଲେ ତାହେଲେ ଆମର ଯଦି ସ୍ଥାନଟି ହେଇଥିବ ସମୁଦ୍ରକୂଳିଆ, ବିଭିନ୍ନ ପ୍ରକାର ଯେଉଁ ଜିଲ୍ଲା ଅଛି ଆମର ସମୁଦ୍ରକୂଳ ଜିଲ୍ଲା, ତାହେଲେ ସେଗୁଡ଼ିକରେ କ'ଣ ହୁଏ, ରକ୍ତ ପରଜୀବୀ ଗୁଡ଼ିକୁ ସେଇ ଯେଉଁ ଟିଙ୍କମାନେ ଗୋଟିଏ ଜୀବରୁ ଆଉ ଜୀବକୁ ନେଇଥାନ୍ତି, ଯାହାଫଳରେ କି ସେଇ ଯେଉଁ ରକ୍ତ ପରଜୀବୀ ରୋଗ ହେଲେ, ଯେମିତି ଆମର ରହୁଛି ସରା ବା ଥେଲେରିଆ କିମ୍ବା ବାବେସିଆ, ଯେଉଁଥିରେ ରକ୍ତ କମିଯାଇଥାଏ ଏବଂ ତାକୁ ଚିକିତ୍ସା କରିବାକୁ ବହୁତ କଷ୍ଟ ହେଇଥାଏ ଏବଂ ବହୁତ ସମୟରେ ଗାଈ ବା ଆମର ବିଭିନ୍ନ ପଶୁ ମରିବାର ମଧ୍ୟ ରହିଛି ଦୃଷ୍ଟାନ୍ତ। ଆଉ ଅନ୍ତଃକୃମିରେ ସେମାନେ ଶରୀରର ପ୍ରାୟ ବେଳେବେଳେ ଖାଦ୍ୟ ଯେଉଁ ଆମେ ଯୋଗାଇଥାଉ ତାର ଶତକଡ଼ା 30-40% ମଧ୍ୟ ଖାଇଯାଇଥାନ୍ତି, ତାହେଲେ ଆପଣ ଭାବନ୍ତୁ ଯଦି ଏତେ ପରିମାଣର ଖାଦ୍ୟ ଯଦି ଅନ୍ତଃକୃମି ରହିକି ଖାଇଗଲେ ତାହେଲେ ସେ କେମିତି ଠିକ୍ରେ ବଢ଼ିପାରିବ, ନା ତା ଦେହ ଠିକ୍ ରହିବ, ନା ସେ ଭଲ ଭାବରେ ଆମକୁ କ୍ଷୀର ଦେବ।
0: ଆଚ୍ଛା, ସେଇ ଦୃଷ୍ଟିରୁ କୃମିଟା ବହୁତ ଗୁରୁତ୍ୱପୂର୍ଣ୍ଣ ରୋଗ ହିସାବରେ ଆପଣ ନେଉଛନ୍ତି।
2: ଆଜ୍ଞା।
0: ତେବେ ଏଇ କୃମିର ଲକ୍ଷଣ ଜଣେ କେମିତି ଜାଣିପାରିବ ଯେ ସେ ଆକ୍ରାନ୍ତ ହେଇଛି ଗାଈ ଗୋରୁ ବୋଲିକି?
2: ବାହ୍ୟକୃମି ଜାଣିବା ପାଇଁ ଆପଣଙ୍କର ବେଳେବେଳେ ଆମେ ଟିଙ୍କ, ଉକୁଣି ତା ଶରୀରର ମୁଖ୍ୟତଃ ଆମର କାନ ପାଖରେ ବହୁତ ଦେଖାଯାଇଥାନ୍ତି, କାନର ତଳ ପାଖରେ ଆଉ ମୁଣ୍ଡ ପାଖରେ ଥାଆନ୍ତି ଏବଂ ଦେହରେ ବି ମଧ୍ୟ ଉକୁଣି ଆଉ ଟିଙ୍କ ଦେଖାଯାଇଥାନ୍ତି। ଆଉ ଅନ୍ତଃକୃମି କିମ୍ବା ବାହ୍ୟକୃମି ରହିଲେ ପଶୁଟି କ'ଣ କରିବ, ଗଛ ହଉ କିମ୍ବା କାନ୍ଥ ହଉ ସେଥିରେ ଘସି ହେବ, ନିଜ ଦେହ କିମ୍ବା ପଛ ପାଖଟାକୁ ସବୁବେଳେ ଘସିବ, ବେଳେବେଳେ ମାଟି ମଧ୍ୟ ଖାଆନ୍ତି, ଆଉ ଦେଖିବେ ତାର ସ୍ୱାସ୍ଥ୍ୟ ଧୀରେ ଧୀରେ କମିଯିବ, ସେ ଖାଇବ ନାହିଁ ଠିକ୍ରେ, ବେଳେବେଳେ ଛୋଟ ବାଛୁରୀ ଥିବ ତାର ଆଗର ଯେଉଁ ଅଂଶ ଅଛି, ଯେଉଁ ଆଗର ଆମର ମୁଣ୍ଡ ତଳେ ଯେଉଁ ବେକ ପାଖର ଅଂଶ ଅଛି ସେଠି ଫୁଲିଯାଏ ଏବଂ ତା ଦେହ ଆଦୌ ଲାଗେନି, ବେଳେବେଳେ ଝାଡ଼ା ହୁଏ ଏବଂ ପତଳା ଝାଡ଼ା ହେଲା ପରେ ବେଳେବେଳେ ଗାଈ ବାଛୁରୀ ଦୁର୍ବଳ ହେଇଯାଆନ୍ତି। ତେଣୁ ଏଇସବୁ ଯେଉଁ ବିଭିନ୍ନ ପ୍ରକାର ଲକ୍ଷଣ ଅଛି ସେଇଠୁ ଆମେ ଜାଣିପାରିବା ଯେ ନିହାତି ତାର ଦେହରେ କୃମି କିମ୍ବା ବିଭିନ୍ନ ପ୍ରକାର ଅନ୍ତଃକୃମି କିମ୍ବା ବାହ୍ୟକୃମି ଅଛନ୍ତି। ଆମର ବାହ୍ୟକୃମି ଯୋଉ ରହିଲେ, ବାହ୍ୟକୃମିକୁ ତ ଆମେ ବାହାରୁ ଦେଖିପାରିବା କିନ୍ତୁ ଅନ୍ତଃକୃମିକୁ ଆମେ ବାହାରୁ ଦେଖିପାରିବା ନାହିଁ। ଯେମିତି ବାହ୍ୟକୃମି ଭିତରେ ଆମର ଟିଙ୍କ, ଉକୁଣି, ଡାଁସ ଏମାନେ ଯୋଉ ରହନ୍ତି ତାଙ୍କୁ ଆମେ ଦେଖିଲେ, ଯଦି ଆମେ ଦେଖିଲେ ତାଙ୍କର ସଂଖ୍ୟା ଅଧିକା ହେଇଯାଉଛି କିମ୍ବା ସେମାନେ ବଡ଼ ବଡ଼ ହେଇଗଲେଣି, ତାଙ୍କୁ ଆମେ ଚେଷ୍ଟା କରିବା ଯେ ଯଦି ବହୁତ କମ୍ ପରିମାଣରେ ଅଛନ୍ତି ତାହେଲେ ଆମେ ହାତରେ ତାଙ୍କୁ ବାହାର କରିଦେଇପାରିବା। କିନ୍ତୁ ଯଦି ଦେଖିବେ ଯଦି ବହୁତ ଅଧିକା ଧରନ୍ତୁ 100 କିମ୍ବା 100 ଉପରେ ଅଛନ୍ତି ତାହେଲେ ଆମେ ହଠାତ୍ କି ତାଙ୍କୁ ବାହାର ନ କରି ଆମେ ଔଷଧ ପ୍ରୟୋଗ କରିକି ତାଙ୍କୁ ବାହାର କରିବା। କାରଣ କ'ଣ ହୁଏ, ଯଦି ଆମେ ଗୋଟେ ଗୋଟେ ଟିଙ୍କକୁ ଆମେ ବାହାର କରିବା ସେ ବେଳେବେଳେ ଗୋଟେ ବିଷ ଛାଡ଼ିଥାନ୍ତି ଏବଂ ସେଇ ବିଷ ଯେତେବେଳେ ବହୁତ ଗୁଡ଼ାଏ ଟିଙ୍କ ବାହାର କଲା ପରେ ବାଛୁରୀମାନେ ତାଙ୍କ ଦେହରେ ବିଷକ୍ରିୟା ଖେଳି ଯାଇଥାଏ ଏବଂ ସେମାନେ ବହୁତ ଦୁର୍ବଳ ହେଇଯାଆନ୍ତି, ବେଳେବେଳେ ମରିପାରନ୍ତି। ତେଣୁ ଆମେ ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ପ୍ରକାର ଟିଙ୍କ ଔଷଧ ଆସୁଛି, ଯେମିତିକି ଆମର ସାଇପରମେଥ୍ରିନ୍, ଡେଲ୍ଟାମେଥ୍ରିନ୍, ବିଭିନ୍ନ ପ୍ରକାର

0: ଯୋଉ କେମିକାଲର ଯୋଉ ବିଷ ଅଛି ତାକୁ ଆମେ ତାଙ୍କ ଶରୀରରେ ଯୋଉ ଅନୁମୋଦିତ ମାତ୍ରା ଆମେ ଡାକ୍ତରଙ୍କୁ ପଚାରିକି ସେଥିରେ ଆମେ କ'ଣ କରିବା, ତାଙ୍କ ଦେହକୁ ଆମେ ସଫା କରିଦେବା, ଏବଂ ସଫା କରିବା ସମୟରେ ତାଙ୍କ ମୁହଁରେ ତୁଣ୍ଡି ଦେବା। କାରଣ ତୁଣ୍ଡି ନଦେଲେ ଚାଟିଲେ କ'ଣ ହବ ନା, ତାଙ୍କ ଆଖିରୁ ଏବଂ ମୁହଁରୁ ଲାଳ ବାହାରିବ, ଯୋଉଟା ବିଷକ୍ରିୟା କିଛି ହେଇଥାଏ।
1: ଆଚ୍ଛା,
0: ଖାଲି ତାଙ୍କ ଦେହକୁ ସଫା କଲେ ହେବ ନାହିଁ, ତାଙ୍କ ଦେହକୁ ସଫା କରିବା ସହିତ ଆମେ କ'ଣ କରିବା ନା, ଗୁହାଳକୁ ଯୋଉ
1: ଆଜ୍ଞା,
0: ଅନୁମୋଦିତ ମାତ୍ରା ଅଛି, ମାନେ ଆପଣ ଯଦି ଗାଈର ଦେହକୁ 1 ଲିଟର ପାଣିରେ 1 ମିଲିଲିଟର ପକେଇକି ସଫା କରୁଛନ୍ତି, ଆପଣ ଗୁହାଳ ଯେତେବେଳେ କରିବେ ସେତେବେଳକୁ ତାର 3ରୁ 4 ଗୁଣା ଆମେ ଔଷଧ ବ୍ୟବହାର କରିବା ଦରକାର।
1: ଗୁହାଳ ସଫା ରଖିବା ପାଇଁ।
0: ଗୁହାଳଟା ରେ ଯୋଉ ଟିଙ୍କର ଅଣ୍ଡା ଆଉ ଛୋଟ ଟିଙ୍କ ଯୋଉ ଥିବେ
1: ଆଚ୍ଛା,
0: ତାଙ୍କୁ ମାରିବା ଦରକାର। ଯଦି ଆମେ ତାଙ୍କୁ ନ ମାରିଲେ ତାହେଲେ 15 ଦିନ ଭିତରେ ପୁଣି ଆଉ ଥରେ ସେଇ ଟିଙ୍କ ମାନେ ତାଙ୍କ
1: ଆଚ୍ଛା
0: ଉପରକୁ
1: ଆଚ୍ଛା,
0: ଚାଲିଯିବେ। ସଫା ତ ରଖିବା, ଚୂନ 5 ଭାଗ, ବ୍ଲିଚିଂ ପାଉଡର 1 ଭାଗ ଆମେ ତାକୁ ପାଣିରେ ମିଶେଇକି ଯଦି ଆମେ ଗୁହାଳରେ ପକେଇବା, ଏବଂ ପକେଇବା ପରେ ପାଖାପାଖି 1.5 ଘଣ୍ଟା 2 ଘଣ୍ଟା ଛାଡ଼ିଦେବା, ତାପରେ ଆମେ ସଫା କରିବା। ତାହେଲେ ଯଦି ସପ୍ତାହକୁ ଆମେ ଥରେ କିମ୍ବା 2 ଥର ଯଦି ଆମେ କରିପାରିବା, ତାହେଲେ ଟିଙ୍କ ଉକୁଣି ସଂଖ୍ୟା ଏବଂ ଆମର ଅନ୍ତଃକୃମି ସଂଖ୍ୟା ମଧ୍ୟ କମିଯିବାର ବହୁତ ସମ୍ଭାବନା ରହିଛି। ଏହା ଛଡ଼ା କ'ଣ କରିବା, ଗୁହାଳର ଚାରିପାଖ ଆମେ ସଫା ରଖିବା ନିହାତି ଦରକାର। ଯଦି ଅନାବନା ଗଛ ରହିଲା, ବୁଦା ରହିଲା ଏବଂ ଛୋଟ ଛୋଟ ଘାସ ବହୁତ ରହିଲା, ତାହେଲେ ତା ଦେଇକି ମଧ୍ୟ ଏବେ ବର୍ଷା ଦିନ
1: ଆଜ୍ଞା,
0: ଏବଂ ଶୀତ ଦିନରେ ବହୁତ ଅଧିକା ଯୋଉ କୃମିମାନେ ଭିତରକୁ ପଶି ଆସିବେ, ସେ ଯୋଉ ଓଦା ପତ୍ର ଦେଇକି।
1: ଆଚ୍ଛା, ଆପଣ ଯୋଉ ବାହ୍ୟ କୃମି କଥା କହିଲେ, ସେଇଟା ଆମର ସାବଧାନତା ଅବଲମ୍ବନ କଲେ ହୁଏତ କମିଯାଇପାରେ, କିନ୍ତୁ ଅନ୍ତଃକୃମି ବି ଗୋଟେ ଅଛି କହୁଥିଲେ, ସେ ଅନ୍ତଃକୃମିର ଲକ୍ଷଣ କ'ଣ, ଆଉ ତାକୁ କେମିତି ଆମେ ପ୍ରତିରୋଧ କରିପାରିବା ବା ଚିକିତ୍ସା କରିପାରିବା, ସେ ବିଷୟରେ କ'ଣ କହିବେ?
0: ଅନ୍ତଃକୃମିର ମୁଖ୍ୟ ଲକ୍ଷଣ ଯୋଉ ରହିଲା, ଯେ ତାର ପଛ ପାଖ ଆଉ ଦେହଟାକୁ ସେ ଗଛ କିମ୍ବା କାନ୍ଥରେ ଘଷିବ। ଦ୍ୱିତୀୟ ଜିନିଷ ହେଉଛି ଖାଇବା ସେ କମିଦେବ, ଏବଂ
1: ଆଚ୍ଛା,
0: ତା ଦେହ ଆଦୌ ଲାଗିବନି। ଏବଂ ସବୁଠୁ ମୁଖ୍ୟ ପ୍ରୋବ୍ଲେମ ହେବ କ'ଣ ନା, ଝାଡ଼ା ହେବ ଏବଂ ଝାଡ଼ାଟା ପତଳା ହେବ, ଝାଡ଼ାଟା କିଛି ଦୁର୍ଗନ୍ଧ ମଧ୍ୟ ହେଇପାରେ। ଆଉ ଆମେ ଏହାର ମୁଖ୍ୟ କେମିତି ଆମେ ଚିହ୍ନଟ କରିବା, ଗାଈର ଗୋବରକୁ ଆମେ ତଳେ ପଡ଼ିଆ ଯୋଉଟା ତଳେ ପଡ଼ିଥିବ ତାକୁ ନ ନେଇକି ଯେତେବେଳେ ଗାଈର ଗୋବର କରୁଥିବ ସେତେବେଳେ ସେଥିରୁ ଉପର ଅଂଶରୁ ସଂଗ୍ରହ କରିବା, ଏବଂ ସେଇ ଝାଡ଼ାକୁ ନେଇକି ନିକଟସ୍ଥ ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରେ ତାକୁ ଆମେ ଟେଷ୍ଟ କରିବା। ଯଦି ଆମେ ଟେଷ୍ଟ କଲା ପରେ ଯାହା ସେ କୃମିର ଅଣ୍ଡା ଦେଖିବେ ସେ ଅନୁସାରେ ଆପଣଙ୍କୁ ସେ ତାର ଚିକିତ୍ସାର ପ୍ରଣାଳୀ କହିଦେବେ, ଏବଂ ଯୋଉ ଆମର କୃମି ଔଷଧ ସେ ଦେଲେ ଆମେ ସେଇ କୃମି ଔଷଧକୁ ପ୍ରୟୋଗ କରିବା। କିନ୍ତୁ କୃମି ଔଷଧ ଯେହେତୁ ଆମର କୃମିକୁ ମାରିଥାଏ, ତେଣୁ ଜୀବ ଦେହରେ ମଧ୍ୟ କିଛି ସେ ବିଷକ୍ରିୟା କରିଥାଏ। ତେଣୁ ଚେଷ୍ଟା କରିବା ଯେତେବେଳେ ବି ଆମେ କୃମି ଔଷଧ ଦେବା, ଗାଈକୁ ମଧ୍ୟ ଚେଷ୍ଟା କରିବା ତା ପୂର୍ବରୁ କିଛି ଭିଟାମିନ ଆଇଦର ଇଞ୍ଜେକ୍ସନ ହଉ କିମ୍ବା ତାଙ୍କୁ ଖାଇବାକୁ ଆମେ ମିନେରାଲ ମିକ୍ସଚର ହଉ ବା ଯୋଉ ଖଣିଜ ଲବଣ ମିଶ୍ରଣ କହନ୍ତି, ତା ସହିତ କିଛି ଭିଟାମିନ ଆମେ ଦେବା ପରେ ପ୍ରାଣୀଟି ଟିକେ ସୁସ୍ଥ ହେଲା ପରେ କୃମି ଔଷଧ ଦେବା। ଯଦି ପ୍ରାଣୀଟି ଦୁର୍ବଳ ଅଛି ତାହେଲେ ତତ୍କ୍ଷଣାତ୍ କୃମି ଔଷଧ ଦେବା ନାହିଁ।
1: ବାହ୍ୟ କୃମି ହଉ ବା ଅନ୍ତଃକୃମିରେ ଜଣେ ଆକ୍ରାନ୍ତ ଗାଈ ଗୋରୁଙ୍କୁ ଆମେ ଗାଈ ପଲଙ୍କ ସହିତ ମିଶେଇକି ରହିବା ପାଇଁ ଚାହିଁବା ନା ତାକୁ ଅଲଗା ରଖିକି ଚିକିତ୍ସା କରିବା, ଆପଣଙ୍କ ମତରେ କ'ଣ?
0: ଦେଖନ୍ତୁ, ଆମର ଯୋଉ ଚାଷୀ ଭାଇମାନଙ୍କର ଯୋଉ ଗୁହାଳ ଅଛି ସେଥିରେ ତ ଆମେ ଯେତେ ଚେଷ୍ଟା କଲେ ବି ଗାଈ ଗୋରୁମାନଙ୍କୁ ଅଲଗା ରଖିପାରିବା ନାହିଁ।
1: ଆଚ୍ଛା,
0: ଏବଂ ତା ଛଡ଼ା ବେଳେବେଳେ କ'ଣ ହେଉଛି, ଆମର ଗୁହାଳ ପାଖ ଦେଇକି ମଧ୍ୟ କୋଉ ଗାଈ ଗଲା, ସେ ଯଦି ଗୋବର କରିଦେଲା ପାଖରେ ତାହେଲେ ସେଥିରୁ ମଧ୍ୟ କୃମି ଆଉ ବିଭିନ୍ନ ପ୍ରକାର ଜୀବ ଆସିବାର ସମ୍ଭାବନା ରହିଛି।
1: ଆଚ୍ଛା,
0: ତେଣୁ ଆମେ ଚେଷ୍ଟା କରିବା ଆମର ସବୁ ଗାଈ ବାଛୁରୀ ତା ସହିତ ଗୁହାଳ ଏବଂ ଯୋଉଠି ଆମେ ବାନ୍ଧୁଥିବା ଦିନବେଳେ ମଧ୍ୟ ଯୋଉ ଜାଗାରେ ଆମେ ବାନ୍ଧୁଥିବା ସେଇ ଜାଗାକୁ ମଧ୍ୟ କୃମି ଔଷଧ ଏବଂ ଟିଙ୍କ ଔଷଧ ଦେଇକି ତାକୁ ସଫା କରିବା ଦରକାର। ଆଉ ଆମର ଯେତେ ସବୁ ଚରିବା ଜାଗା ଗୁଡ଼ା ଅଛି ପ୍ରାୟ ସେଇ ଯୋଉ କୃମିମାନେ ବହୁତ ଅଧିକା ମାତ୍ରାରେ ଥାଆନ୍ତି। ତେଣୁ ଆମେ ଚେଷ୍ଟା କରିବା ଏଇ ଯୋଉ ବର୍ଷା ଦିନରେ ଟିକେ ସତର୍କତା ଅବଲମ୍ବନ କରିବା, କାରଣ ଏବେ ଏଇ ଯୋଉ ଚେପ୍ଟା କୃମି ଆଉ କଲିଜା କୃମିମାନେ ବହୁତ ଅଧିକା ଆକ୍ଚୁଆଲି ଥାଆନ୍ତି।
1: ତେବେ ବର୍ତ୍ତମାନ ବର୍ଷା ଦିନ ଏବଂ ବହୁତ ସମୟରେ ଝଡ଼ି ବର୍ଷା ବି ଚାଲିଛି, କେଉଁଠି କେଉଁଠି ବି ବନ୍ୟାର ପ୍ରଭାବ ବି ଅଛି, ତେବେ ଏହି ସମୟରେ ବିଶେଷ କ'ଣ ସତର୍କ ରହିବା ପାଇଁ ଆପଣ ପରାମର୍ଶ ଦେବେ?
0: ଆପଣ ବହୁତ ଭଲ ପ୍ରଶ୍ନଟି ପଚାରିଲେ। ଏବେ ଦେଖାଯାଉଛି ଯେ ଯେତେବେଳେ ପାଣି ବଢି ପାଣି ଆସୁଛି ସେତେବେଳେ ସେ ପଟୁ ମାଟିଟା ଆମର ଘାସ ଉପରେ ପଡ଼ିଯାଉଛି। ଯୋଉ ପଟୁ ମାଟିଟା ଯେତେବେଳେ ଆମର ଗାଈଟି କିମ୍ବା ମଇଁଷି କିମ୍ବା ଯେକୌଣସି ଆମର ଜୀବ ଖାଇଲା ସେଥିରେ ପ୍ରଥମତଃ କୃମି ଯିବ, ଦ୍ୱିତୀୟ ଜିନିଷ ହେଲା ସେ ଯୋଉ ପଟୁ ମାଟିଟା ତାର ଝାଡ଼ା କରିବ, ଯାହାଫଳରେ କି ଗାଈ ଦୁର୍ବଳ ହେଇଯାଏ। ତେଣୁ ସେଥିପାଇଁ ସବୁ ଗୋପାଳକ ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ଆପଣମାନେ

0: ଚେଷ୍ଟା କରନ୍ତୁ, ଯଦି ଆପଣଙ୍କର ବନ୍ୟା ପାଣି ଏବେ ଜଷ୍ଟ କମିଯାଇଛି ତାହେଲେ ସେ ଜାଗାକୁ ଚରିବା ପାଇଁ ନିଅନ୍ତୁ ନାହିଁ।
1: ଆଜ୍ଞା
0: ପାଖାପାଖି 5-6 ଦିନ ପରେ ଆପଣ ସେ ଜାଗାକୁ ନେଇପାରିବେ। ତା ପୂର୍ବରୁ ଆପଣ ସେପଟେ ଘାସ କାଟିକି ଆଣିକି କିଛି ଦିଅନ୍ତୁ, ତାକୁ ଟିକେ ଛାଇରେ ଶୁଖେଇକି ଆପଣ ସେଇ ଘାସକୁ ଦିଅନ୍ତୁ, ଏବଂ
1: ଆଜ୍ଞା
0: ଗାଈକୁ ଚେଷ୍ଟା କରନ୍ତୁ ଘର ଭିତରେ ନ ରଖିକି ଘର ପାଖରେ ବାନ୍ଧିକି ଗଛ ତଳେ ରଖନ୍ତୁ, ଏବଂ ଅଳ୍ପ କିଛି ଚାଲିବା ପାଇଁ ନିଅନ୍ତୁ, କିନ୍ତୁ ଯେଉଁ ଜାଗାରେ ଆପଣଙ୍କ ପାଣି ଛାଡ଼ି ଯାଇଥିବ ପଟୁ ଚରିବା ଜାଗାକୁ ନିଅନ୍ତୁ ନାହିଁ। ଏବଂ ଯଦି ସାପ କାମୁଡ଼ୁଛି କିମ୍ବା ଅନ୍ୟ କିଛି ଆପଣଙ୍କର ଦେଖୁଛନ୍ତି ସେ କିଛି ବିଷଧର ଜିନିଷ ଖାଇଦେଇଛି, ପୋକ କିମ୍ବା ଇଏ, ତାହେଲେ ଆପଣ ଚେଷ୍ଟା କରନ୍ତୁ ଯେତେ ଶୀଘ୍ର ପାରୁଛନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଅନ୍ତୁ।
1: ଆଉ ଖାଦ୍ୟପେୟର କ'ଣ ବିଶେଷ ଯତ୍ନ ନେବା ଦରକାର ଏଇ କୃମି ଆକ୍ରାନ୍ତ ଗାଈଗୋରୁଙ୍କ ପାଇଁ?
0: ଦେଖନ୍ତୁ, କୃମି ରହିଲେ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗୋଟିଏ ଗାଈ ଦେହରୁ ବେଳେବେଳେ 40 ଫୁଟ ଲମ୍ବାର ମଧ୍ୟ କୃମି ବାହାର କରାଯାଇଛି। ଆମର ଯେଉଁ ଗୋଲ କୃମି ବହୁତ ପରିମାଣରେ ଥାଆନ୍ତି, କିନ୍ତୁ ଚେପ୍ଟା କୃମି ବେଳେବେଳେ ଗୋଟିଏ ରହିକି ମଧ୍ୟ ସେ ବହୁତ ଲମ୍ବା ରହେ ଏବଂ ସେ ତାର ବହୁତ ଖାଦ୍ୟ ଖାଏ। ତେଣୁ
1: ଆଚ୍ଛା
0: ଖାଇଲା ମାନେ ଗାଈର ତାର ନିଜର ସ୍ୱାସ୍ଥ୍ୟ ଠିକ୍ ରହିବନି ଏବଂ ତାର କ୍ଷୀର ମଧ୍ୟ ଠିକ୍ ଦେଇପାରିବନି। ତେଣୁ ଆମେ ଖାଦ୍ୟ ହିସାବରେ କ'ଣ ଦେବା, ଆପଣ ଦେଖିଥିବେ ଛେଳିମାନେ ଯଦି କଅଁଳିଆ ପତ୍ର ଖାଆନ୍ତି କିମ୍ବା ଗାଈ ଗୋଟେ ବହୁତ କଅଁଳିଆ ପତ୍ର ଖାଏ ତାହେଲେ ଛେରି ହୁଏ। ତେଣୁ
1: ଆଚ୍ଛା
0: ଆପଣ ଯଦି କଅଁଳିଆ ପତ୍ର ବହୁତ ଅଛି ତାହେଲେ ମିକ୍ସ କରିକି ତାକୁ ଦିଅନ୍ତୁ, ଅନ୍ୟ ଖାଦ୍ୟ ସହିତ ଦିଅନ୍ତୁ। ଦ୍ୱିତୀୟ ଜିନିଷ ହେଲା, ତାଙ୍କୁ ଟିକେ ଭଲ ଖାଦ୍ୟ ମାନେ ଖାଲି ଦାନା ବହୁତ ଅଧିକା ନ ଦେଇକି, ଆମର ଯଦି ଶଙ୍କର ହାତିଆ ଘାସ ଅଛି କିମ୍ବା ଭଲ କିଛି ଘାସ ଚାଷ କରନ୍ତୁ। ଚାଷୀ ଭାଇମାନେ ଯଦି ଭଲ ଘାସ ଚାଷ କରିବେ ତାହେଲେ କ୍ଷୀରର ଉତ୍ପାଦନ ଖର୍ଚ୍ଚ କମିଯିବ, ପରିମାଣ ବଢ଼ିବ, ତା ସହିତ ଗାଈର ଦେହ ମଧ୍ୟ ଭଲ ରହିବ। ଆଉ ଏବେକାର ଯେଉଁ ଲମ୍ପି ଚର୍ମ ରୋଗ ହେଇଛି ତା ପାଇଁ ସବୁ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ଆପଣଙ୍କର ଯଦି ଏଇ ରୋଗ ହେଇଛି ତା ପାଇଁ ଆପଣ ଦେଶୀ ଔଷଧ ବି ଆପଣ ବ୍ୟବହାର କରିପାରିବେ। ସେଥିରେ ଆପଣ କ'ଣ କରିପାରିବେ ନା, ତାଙ୍କୁ ସେ ଯେଉଁ ଘା ସଫା କରିବାଟା ସବୁଠୁ ବଡ଼ ଜିନିଷ। ଆଉ ଯେହେତୁ ଇଏ ଭୂତାଣୁ ଦ୍ୱାରା ହେଉଛି, ଏହାକୁ ଆମେ ଚିକିତ୍ସାଟା ଆମର ଲକ୍ଷଣ ଅନୁସାରେ କରିବା।
1: ଲକ୍ଷଣ କ'ଣ?
0: ଲକ୍ଷଣ ହେଲା ତାର ତାପମାତ୍ରା ବଢ଼ିଯିବ, 104-106 ଡିଗ୍ରୀ ହେଇଯିବ। ତାପରେ ତାର ଦେହରେ ଆବୁ ଆବୁ ଭଳିଆ ଚମଡ଼ା ଉପରେ ବାହାରିବ, ବେଳେବେଳେ ମୁହଁ ଭିତରେ, ବେଳେବେଳେ ତାର ପହ୍ନାରେ, ମଳଦ୍ୱାର ପରିଶ୍ରାଦ ଦ୍ୱାର ପାଖରେ, ଏବଂ ପୁରା ସାରା ଚମଡ଼ାରେ। ସବୁଠୁ ଅସୁବିଧା ହୁଏ ଯଦି ତାର ତଣ୍ଟିରେ ଆମର ହେଇଥିବ ନିଶ୍ୱାସ ନଳୀରେ କିମ୍ବା ଖାଦ୍ୟ ନଳୀରେ, ସେଥିରେ ମରିବାର ବହୁତ ସମ୍ଭାବନା ରହିଛି। ତେଣୁ ତା ପାଇଁ କ'ଣ କରିବା, ଆପଣ ସାଧାରଣ ଜିନିଷ ହେଲା ଯେ ଚେଷ୍ଟା କରନ୍ତୁ ଆମର କିଛି ଯେମିତି ଦେଶୀ ଗଛ ଯେମିତି ହେଲା ଅମୃତଭଣ୍ଡା, ଆପଣଙ୍କର ଯଦି ଡିମ୍ବିରି କିମ୍ବା ସପୁରୀ, ଏହାର ପତ୍ର ଆଉ ତାର ଫଳ ଆପଣ ତାକୁ ଖାଇବାକୁ ଦେଲେ ଏହାର ପ୍ରତିରୋଧକ ଶକ୍ତି ବଢେ। ଏହା ଛଡା କ'ଣ କରିପାରିବା ନା, ଯେତେବେଳେ ରୋଗ ଯଦି ଗୋଟେ ଗାଈକୁ ହେଇଗଲା, ଗୋଟେ ବାଛୁରୀକୁ ହେଇଗଲା, ତାହେଲେ ଅନ୍ୟକୁ ପ୍ରତିଷେଧକ ଦେଇପାରିବେ। କ'ଣ କରିପାରିବେ ନା, 4ଟା ଜିନିଷ ଅଛି, ପାନପତ୍ର 10ଟା, ଗୋଲମରିଚ 10 ଗ୍ରାମ, ଲୁଣ 10 ଗ୍ରାମ, ଗୁଡ଼ 10 ଗ୍ରାମ,
1: ଆଜ୍ଞା,
0: ତାକୁ ନେଇକି ଆମେ ମିଶେଇ ଦେବା। ଗୋଲମରିଚକୁ ଗୁଣ୍ଡ କରିକି ପାନପତ୍ରକୁ ଟିକେ ଛେଚି ଦେଇକି ତାକୁ ମିଶେଇ ଦେବା, ମିଶେଇକି ଆମେ ଗୋଟେ ବଡ଼ ଗାଈକୁ ଆମେ ଏହାକୁ ଗୋଟେ ପାନ ଦେଇପାରିବା। ଯଦି ଛୋଟ ଅଛି ତାହେଲେ ସେ ଅନୁସାରେ ଅଧା କିମ୍ବା 4 ଭାଗରୁ ଭାଗେ କରିକି ଆମେ ଦେଇପାରିବା। ଏବଂ ପିଇବା ପାଇଁ ଏହି ସମୟରେ ଟିକେ ନଖ ଉଷୁମ ପାଣି,
1: ଆଜ୍ଞା,
0: ଆଉ ତା ସହିତ ଯେହେତୁ ଗାଈଟିଏ ଖାଇବାରେ ବି ଅସୁବିଧା ହୁଏ, ଆପଣ ଗୁଡ଼ ଲୁଣ ଅଳ୍ପ ଟିକେ ଲେମ୍ବୁ ପକେଇକି ମଧ୍ୟ, ଆପଣ ସାଦା ପାଣି ନ ଦେଇକି ଟିକେ ଗୁଡ଼ ଲୁଣ ମିଶା ପାଣି ଦେଲେ ଗାଈ ଶୀଘ୍ର ଭଲ ହୋଇଥାଏ। ବିଭିନ୍ନ ପ୍ରକାର ହୋମିଓପାଥି ଔଷଧ ମିଳୁଛି, ଯଦି ଆପଣ ଡାକ୍ତରଙ୍କ ପରାମର୍ଶ ପାଇପାରୁନାହାନ୍ତି ତାହେଲେ ପ୍ରଥମେ ଆପଣ ହୋମିଓପାଥିର ଯେଉଁ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଗୋଟେ ଔଷଧ ଆଣିବେ, ଆଉ ଗୋଟେ ଫୁଲା କମେଇବା ପାଇଁ ଔଷଧ ଆଣିବେ। ସବୁଠୁ ବଡ଼ ଜିନିଷ ହେଉଛି ଘାକୁ ଆମେ ସଫା କରିବା। ତାହେଲେ ଘାକୁ କେମିତି ସଫା କରିବା, ଆପଣ ସବୁବେଳେ ଗରମ ପାଣି କରିକି ତାକୁ ନଖ ଉଷୁମ ରଖିବେ, ସେଇ ପାଣିରେ ଆପଣ ଘାକୁ ସୂତା କପଡ଼ାରେ ଜୋରରେ ଘଷିକି ସଫା କରିବେ। ସଫା କଲା ବେଳକୁ ଆପଣ ଡେଟଲ ପକେଇ ପାରିବେ ବାହାରେ, ଯଦି ମୁହଁରେ ହେଇଛି ଖାଇବା ସୋଡ଼ା ଆପଣ ବ୍ୟବହାର କରିକି ତାକୁ ସଫା କରିଦେବେ।
1: ଆଚ୍ଛା,
0: ସଫା କଲା ପରେ ଯେହେତୁ ଗାଈର ବହୁତ ଅଧିକା ଘା ହେଇଥିବ, ଆପଣ ମଲମ ଆଣିଲା ବେଳକୁ ଆପଣ ପାରିବେ ନାହିଁ, ତ ସବୁଠୁ ଭଲ ଜିନିଷ ହେଉଛି ନିମ୍ବ ପତ୍ର ବା ନିମ୍ବ ଛେଲି,
1: ଆଜ୍ଞା,
0: ତା ସହିତ ଟିକେ ଆପଣ ହଳଦୀ ଆଉ ଅଳ୍ପ ଟିକେ ନଡ଼ିଆ ତେଲ ବା ଆପଣ ରାଶି ତେଲ ମିଶେଇ ପାରିବେ, ଆଉ କିଛି ଯଦି ଆମେ ପାରିବା ଗନ୍ଧକର୍ପୂର, କାରଣ ଗନ୍ଧକର୍ପୂର ଦେଲେ କ'ଣ ହେବ, ମାଛି ବସିବାଟା ହେବ ନାହିଁ। ଯଦି ବି ଆପଣ ପ୍ରଥମ ସ୍ତରରେ ଅସୁବିଧା କିଛି ହେଉଛି, ତାହେଲେ ଏଇ ଯେଉଁ ଘରୋଇ ଚିକିତ୍ସା କରନ୍ତୁ।

0: ଚିକିତ୍ସା କଲା ପରେ ଆପଣ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କରିକି
1: ନିଶ୍ଚୟ
0: ଆପଣ ଯାହା ତାକୁ ଯେମିତି ଭଲ କରିବା କଥା ତାକୁ କଲେ ଆପଣ ନିହାତି ଆପଣଙ୍କର ଯେଉଁ ବାଛୁରୀ କିମ୍ବା ଗାଈ ମୃତ୍ୟୁ ମୁଖରୁ ବଞ୍ଚିଯିବ।
1: ଆମେ ଯେଉଁ ଆଲୋଚନା କରୁଛେ କୃମି ପରେ, ତାପରେ ଆପଣ କହିଲେ ଚର୍ମ ବିଣ୍ଡି ରୋଗ, କିନ୍ତୁ ବର୍ତ୍ତମାନ ସରକାରଙ୍କ ତରଫରୁ କ'ଣ ଏଇ ରୋଗ ପାଇଁ କିଛି ପ୍ରତିଷେଧକ ବ୍ୟବସ୍ଥା କିମ୍ବା ଟୀକାର ବ୍ୟବସ୍ଥା କରାଯାଇଛି କି?
0: ଆଜ୍ଞା, ବହୁତ ଭଲ ପ୍ରଶ୍ନଟି ପଚାରିଲେ। ଏବେ ଦେଖନ୍ତୁ, ସରକାରଙ୍କ ପାଖରୁ ଏଇ ଯେଉଁ ଚର୍ମବିଣ୍ଡି ରୋଗ ପାଇଁ ଟୀକା ଆସୁଛି, ସେ ବହୁତ ଅଞ୍ଚଳରେ ଏଇ ଟୀକା ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରେ ଉପଲବ୍ଧ। ଆମେ ତାକୁ ଯେଉଁ ଗାଈ କିମ୍ବା ବାଛୁରୀଙ୍କୁ ହେଇନାହିଁ, ଆମେ ତାଙ୍କୁ ଚେଷ୍ଟା କରିବା ଏଇ ଟୀକାଟା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଆମେ ତାଙ୍କୁ ଦେବା ପାଇଁ, ତାହେଲେ ଆମର ଏଇ ଯେଉଁ କଷ୍ଟଟା କମିଯିବ ଏବଂ ଆମେ ଏତେ କଷ୍ଟ ଭୋଗିବାନି କିମ୍ବା ଆମେ ଏତେ ଯେଉଁ ନଷ୍ଟ ଆମର ହେଇନପାରେ।
1: ଆଜ୍ଞା, ଆଉ ଶେଷରେ କ'ଣ ପରାମର୍ଶ ଦେବେ?
0: ଦେଖନ୍ତୁ, ଆମର ଯେଉଁ ଅନ୍ତଃକୃମି କିମ୍ବା ବାହ୍ୟକୃମି, ସେମାନେ ବାହ୍ୟକୃମି ତ ଆମେ ଜାଣିପାରିଥାଉ କିନ୍ତୁ ଅନ୍ତଃକୃମିକୁ ଜାଣିପାରିନଥାଉ। ତେଣୁ ଯଦି ଆପଣ ଅନ୍ତଃକୃମିକୁ ଅତି କମ୍ରେ 6 ମାସରେ ଥରେ କୃମି ଔଷଧ ଦେଇକି, କିମ୍ବା ଆପଣ କୃମି ଔଷଧ ବଦଳରେ ମଧ୍ୟ ପୁରୁଣା ଔଷଧ ଭଳିଆ ଯେମିତି ଆପଣଙ୍କ ଲିମ୍ବ ପତ୍ର ମଧ୍ୟ ମଝିରେ ମଝିରେ ଦେଲେ ସେ ଅନ୍ତଃକୃମି କମିଯାଇଥାନ୍ତି, ଆମେ ଅନ୍ତଃକୃମିମାନଙ୍କୁ ଯଦି ଆମର ପଶୁମାନଙ୍କ ପାଖରୁ ନ ହଟାଇବା, ଗୁହାଳକୁ ଠିକରେ ନ ସଫା ରଖିବା, ଗୁହାଳ ପାଖର ପରିବେଶକୁ ଯଦି ଆମେ ଶୁଷ୍କ ନ ରଖିବା, ତାହେଲେ ଆମେ ଆମର ଗାଈର ଯେଉଁ ଅମଳ ପାଇବା କଥା, ଯେଉଁ ଆମେ କ୍ଷୀର ପାଇବା କଥା କିମ୍ବା ତାର ବଢ଼ିବା କଥା, ଆମର ବାଛୁରୀ ସେମିତି ବଢ଼ିପାରିବେ ନାହିଁ। ତେଣୁ ଆମେ ଯଦି ଚାହୁଁଛେ ଗୋଟେ ଭଲ ଗୋପାଳକ ହେବା, ଭଲ କ୍ଷୀର ପାଇବା ଏବଂ ଆମର ବାଛୁରୀଟି ଭଲ ଗାଈ ହେବ, ତାହେଲେ ଆମେ କୃମି ସମସ୍ୟାରୁ ଆମ ଗାଈ ବାଛୁରୀମାନଙ୍କୁ ବଞ୍ଚେଇ ବା ନିହାତି ଦରକାର।
1: ସାର୍ ବହୁତ ବହୁତ ଧନ୍ୟବାଦ, ଆଜି ଯେଉଁ ବିଷୟ ଥିଲା ସେ ବିଷୟରେ ଆପଣ ଖୁବ୍ ସୁନ୍ଦର ଆଲୋଚନା କଲେ, ତା ସହିତ ବର୍ତ୍ତମାନ ଯେଉଁ ବ୍ୟାପୁଥିବା ଚର୍ମବିଣ୍ଡି ରୋଗ ସେ ବିଷୟରେ ବି ଆଲୋଚନା କଲେ, ଆଉ ଚାଷୀ ଭାଇ ଭଉଣୀମାନଙ୍କୁ କିପରି ସେଥିରୁ ଚିକିତ୍ସା କରିବେ ଏବଂ ପ୍ରତିଷେଧକ ଭାବରେ କିପରି ସେମାନେ ଚିକିତ୍ସା କରିବେ ସେ ବିଷୟରେ ବି କହିଲେ। ଏ ଆଲୋଚନା ପାଇଁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ହଁ ଭାଇ, ଆଜି ଯୋଉ ବିଷୟଟି ବୈଠକରେ ଆଲୋଚନା ହେଲା ସେ ବିଷୟଟି ଭାରି ଭଲ ଲାଗିଲା।
1: ତାହେଲେ ଆମେ ବିଷୟ ବିଶେଷଜ୍ଞ ଯିଏ ଥିଲେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଟକର ଡକ୍ଟର ରଞ୍ଜନ କୁମାର ମହାନ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦବା।
2: ବହୁତ ବହୁତ ଧନ୍ୟବାଦ।
1: ହଁ ସୁମନପା, ଏବେ ଟିକେ ଜାଣିବା ବଜାର ଦର।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 28-30 ଟଙ୍କା, ପିଆଜ କିଲୋ ପ୍ରତି 31-40 ଟଙ୍କା, ବିଲାତି ବାଇଗଣ 30-50 ଟଙ୍କା, ବାଇଗଣ 50-60 ଟଙ୍କା, କୋବି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-95 ଟଙ୍କା, ଭେଣ୍ଡି କିଲୋ ପ୍ରତି 43-50 ଟଙ୍କା, କଖାରୁ 20-30 ଟଙ୍କା, ଝୁଡ଼ଙ୍ଗ 55-65 ଟଙ୍କା, ଜହ୍ନି 41-48 ଟଙ୍କା, କଲରା 44-52 ଟଙ୍କା, ଗାଜର କିଲୋ ପ୍ରତି 54-64 ଟଙ୍କା, ସେହିପରି ସଜନା ଛୁଇଁ 55-65 ଟଙ୍କା। ମନେ ରଖନ୍ତୁ, ଖାଉଟି ମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶି ହେବାର ସମ୍ଭାବନା ରହିଛି।
1: ହଉ, ଆମେ ଚାଷୀବନ୍ଦୀ ଲୋକ, ପାଣିପାଗ ନ ଶୁଣିକି କଣ ଉଠିବା କି?
2: ନା, ପାଣିପାଗଟା ଶୁଣିଦେବା।
3: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ଭୁବନେଶ୍ୱର ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।
1: ହଉ ସୁମନ ବାପା, ପାଣିପାଗ ତ ଶୁଣିଲେ, ଏତେ ସମୟ ଧରି ଆମ ଶ୍ରୋତାମାନେ ବି ଆମ ସହିତ ରହିଲେ, ଏବେ ବୈଠକ ଶେଷ କରିବା ନା ନାହିଁ?
2: ହଁ, ବୈଠକ ଶେଷ କରିବା, କିନ୍ତୁ ଆମ ଶ୍ରୋତାମାନଙ୍କୁ ଆଉ ଥରେ ଧନ୍ୟବାଦ।
1: ଧନ୍ୟବାଦ। ହର ଜୋ

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଟୁ ଷ୍ଟେଟ୍ସ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଅରିଜିତ ସିଂ ଏବଂ ଚିନ୍ମୟୀ ସେଜପଡ଼ା।

ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଅଭିଜିତ, ଚଳଚ୍ଚିତ୍ର ତୁମ୍ ବିନ୍।

କାର୍ଯ୍ୟକ୍ରମ ଶେଷରେ ଗୀତଟି ଗାଇଛନ୍ତି ଶିଳ୍ପୀ ସନୁ ନିଗମ, ଚଳଚ୍ଚିତ୍ର କଲ୍ ହୋ ନ ହୋ।

0: ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ। ଉପସ୍ଥାପନାରେ ଅଛନ୍ତି ବିନୋଦିନୀ ପାତ୍ର। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ହଁ ଭାଇ, କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଁ? ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
5: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
4: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
6: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛି ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜିକାଲି ଖବରକାଗଜ ଗୁଡ଼ିକରେ ପ୍ରାୟ ପ୍ରତିଦିନ କିଛି ନା କିଛି ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ସମ୍ବାଦ ଓ ଲେଖା ପ୍ରକାଶ ପାଉଛି। ଏଇ ଯେମିତି କିଛି ଦିନ ଆଗରୁ ଦକ୍ଷିଣ ସ୍ପେନ୍

ସାଧାରଣତଃ ହାଲୁକା ଅଭଙ୍ଗୁର ଦୀର୍ଘସ୍ଥାୟୀ ସୁନ୍ଦର ଓ ଶସ୍ତା ଦୃଷ୍ଟିରୁ ପ୍ଲାଷ୍ଟିକ୍ସର ବହୁଳ ବ୍ୟବହାର କରାଯାଉଛି। ସେହି ବ୍ୟବହାରଗୁଡ଼ିକ ମଧ୍ୟରୁ ପଲିଥିନ୍, ପିଭିସି, ପଲିପ୍ରପିନ୍, ପଲିଷ୍ଟିରିନ୍, ଟେଫ୍ଲନ୍, ଏକ୍ରିଲିନ୍, ବେକେଲାଇଟ୍, ଫର୍ମିକା, ମେଲାମାଇନ୍ ଅନ୍ୟତମ। ଟେଫ୍ଲିନ୍ରୁ ତିଆରି ନନ୍ଷ୍ଟିକ୍ କଢ଼େଇ, ତାୱା, ପ୍ରେସର୍ କୁକର୍ ଆଦି ରୋଷେଇ ଉପକରଣ ଆମେ ଆମ ଦୈନନ୍ଦିନ ଜୀବନରେ ବହୁଳ ମାତ୍ରାରେ ବ୍ୟବହାର କରିଥାଉ। ଏହାଛଡ଼ା ପଲିଥିନ୍

0: କରିଥାଉ। ଏହା ଛଡ଼ା ପଲିଥିନରୁ ତିଆରି କ୍ୟାରି ବ୍ୟାଗ୍, କ୍ଷୀର ଓ ତେଲ ପାଉଚ୍, ବୋତଲ, ସରୁ ଟ୍ୟୁବ୍, ମଗ୍, ବାଲ୍ଟି, ବେସିନ୍, ଜଗ୍, ବାସନକୁସନ, ଆଇନା ଓ ଫଟୋ ଫ୍ରେମ୍, କୋଠା ଉପରେ ରଖାଯାଉଥିବା ବଡ଼ ବଡ଼ ପାଣି ଟାଙ୍କି, ବଡ଼ ବଡ଼ ଡ୍ରମ୍ ଆଦି ଅନେକ ନିତ୍ୟ ବ୍ୟବହାରୀ ଜିନିଷ ଏହି ପଲିଥିନରୁ ପ୍ରସ୍ତୁତ କରାଯାଉଛି। ସେହିପରି PVCରୁ ସିସି, ବୋତଲ, ଜାର୍, ଜଗ୍, ମଗ୍, ବାଲ୍ଟି, ବେସିନ୍, ପାଣି ପାଇପ୍, ଟାଇଲ୍, ଚମଡ଼ା ଜୋତାର ତଳଭାଗ, ବର୍ଷା ଦିନର ଜୋତା, ଚପଲ, ବର୍ଷାତି ଆଦି ଜିନିଷ ପ୍ରସ୍ତୁତ କରାଯାଏ। ପଲିପ୍ରୋପିନରୁ ଆମେ ଦୌଡ଼ି, ଗାଲିଚା, ବୁଣିବା ଦୌଡ଼ି, ମାଛ ଧରା ଜାଲର ସୂତା, ମଶାରୀ ସୂତା ଆଦି ପ୍ରସ୍ତୁତ କରାଯାଏ। ସେହିପରି ପଲିଷ୍ଟିରିନ୍, ଏଥିରୁ ଥର୍ମୋକଲ୍ ପ୍ରସ୍ତୁତ କରାଯାଉଛି, ଯାହାକୁ କୃତ୍ରିମ ସୋଲ୍ କୁହାଯାଏ। ଥର୍ମୋକଲ୍ ମୁଖ୍ୟତଃ କାଚ ଜିନିଷ, ଔଷଧ ବୋତଲ, କ୍ୟାମେରା, ଟେଲିଫୋନ୍, ମୋବାଇଲ୍ ଫୋନ୍, ଟିଭି, ରେଡିଓ, ଦାମିକା ଯନ୍ତ୍ରପାତି ଆଦିର ପ୍ୟାକିଂରେ ବ୍ୟବହୃତ ହୁଏ। ଫ୍ରିଜ୍, କୁଲରରେ ତାପ ଅପରିବାହୀ ରୂପେ ଏହା ମଧ୍ୟ ବ୍ୟବହୃତ କରାଯାଏ। ବିଭିନ୍ନ ଉତ୍ସବରେ ସାଜସଜ୍ଜା ପାଇଁ ଥର୍ମୋକଲ୍ ବହୁଳ ଭାବରେ ବ୍ୟବହାର କରାଯାଉଛି। ଶ୍ରଦ୍ଧା ବନ୍ଧୁ, ଆମେ ବ୍ୟବହାର କରୁଥିବା କୃତ୍ରିମ ଉଲ୍ ଏକ୍ରିଲିକ୍ର ଏକ ଉଦାହରଣ। ଏକ୍ରିଲିକ୍ କାଚ ଭଳି ସ୍ୱଚ୍ଛ ହୋଇଥିବାରୁ ଏବଂ ଅଭଙ୍ଗୁର ହୋଇଥିବାରୁ କାଚ ପରିବର୍ତ୍ତେ ଏହାକୁ ବସ୍, କାର୍, ଉଡ଼ାଜାହାଜ, ଜଳଜାହାଜ ଆଦିର ଝରକାରେ ଏବଂ ସାମନା ପଟରେ ବ୍ୟବହୃତ ହୁଏ। ବେକେଲାଇଟ୍କୁ ଆମେ ବିଦ୍ୟୁତ୍ ଉପକରଣରେ ଯଥା ସୁଇଚ୍, ପ୍ଲଗ୍, ହୋଲ୍ଡର, ରେଡିଓ ଓ ଟିଭିର କ୍ୟାବିନେଟ୍, ପ୍ରେସର କୁକର, ସସ୍ପ୍ୟାନ୍ ଆଦିର ହ୍ୟାଣ୍ଡେଲ୍ ଇତ୍ୟାଦି ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଉ। ଫର୍ମିକାରୁ ସାନମାଇକା ପ୍ରସ୍ତୁତ କରାଯାଇଥାଏ। ତେଣୁ ସାନମାଇକା ଏହି ଶ୍ରେଣୀଭୁକ୍ତ ପ୍ଲାଷ୍ଟିକ୍ସ। କାଠ ତିଆରି ଜିନିଷ ଯଥା ଟେବୁଲ, ଚୌକି, ଡେସ୍କ ଆଦିର ଉପରେ ଏହାର ଆବରଣ ଦିଆଯାଉଛି। ଘରର କବାଟ, ଛରକା, କାନ୍ଥରେ ମଧ୍ୟ ଏହାର ଆବରଣ ଦିଆଯାଏ। ରେଳବଗି ଓ ବସ୍ର ଭିତର ପଟର ଆବରଣ ରୂପେ ଏହା ବ୍ୟବହୃତ କରାଯାଉଛି। ମେଲାମାଇନିରୁ ଆମେ ଅତ୍ୟାଧୁନିକ ବାସନକୁସନ, କପ୍, ପ୍ଲେଟ୍, ଚଟାଣ ଓ କାନ୍ଥରେ ବ୍ୟବହୃତ ଟାଇଲ୍, ଅଗ୍ନି ନିରୋଧକ କପଡ଼ା ଆଦି ପ୍ରସ୍ତୁତ କରାଯାଉଛି। ନିଆଁ ଲିଭାଳିମାନେ ପିନ୍ଧୁଥିବା ପୋଷାକରେ ଏହାର ଆବରଣ ଦିଆଯାଇଥାଏ, ଯାହାଫଳରେ ନିଆଁ ଧରେ ନାହିଁ। ଏହିପରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ପ୍ଲାଷ୍ଟିକ୍ରୁ ପ୍ରସ୍ତୁତ କରାଯାଉଛି। ତେବେ ଶ୍ରୋତା ବନ୍ଧୁ, ଆମର ଦୈନନ୍ଦିନ ଜୀବନରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର କରିଥାଉ। ଏହି ଆଧୁନିକ ଯୁଗରେ ପ୍ଲାଷ୍ଟିକ୍ସ ବିନା ଚଳିବା ଅସମ୍ଭବ ମନେ ହୁଏ। କୃଷି ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ, ମହାକାଶ ବିଜ୍ଞାନ, ଭୂବିଜ୍ଞାନ ଏବଂ ସମୁଦ୍ର ବିଜ୍ଞାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ପ୍ଲାଷ୍ଟିକ୍ସର ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। କିନ୍ତୁ ଶ୍ରୋତାବନ୍ଧୁ, ପ୍ରାୟ ସବୁ ପ୍ରକାର ପ୍ଲାଷ୍ଟିକ୍ସ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ଅଟେ। ଅଦରକାରୀ ପ୍ଲାଷ୍ଟିକ୍ସ ଜିନିଷଗୁଡ଼ିକୁ ମାଟିରେ ପୋତିବା, ଏଣେତେଣେ ଫୋପାଡ଼ିବା, ଜଳରେ ପକାଇବା ଏବଂ ନିଆଁରେ ପୋଡ଼ିବା ପରିବେଶ ପାଇଁ କ୍ଷତିକାରକ। ଏଥିମଧ୍ୟରୁ ଅଧିକାଂଶ ପ୍ଲାଷ୍ଟିକ୍ ପଦାର୍ଥକୁ ମାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ କରିପାରନ୍ତି ନାହିଁ। ତେଣୁ ସେହି ଶ୍ରେଣୀର ପ୍ଲାଷ୍ଟିକ୍ସଗୁଡ଼ିକୁ ଜୈବ ଅବକ୍ଷୟ ଅଯୋଗ୍ୟ ପ୍ଲାଷ୍ଟିକ୍ସ କୁହାଯାଏ। ଏହି ପ୍ଲାଷ୍ଟିକ୍ସ ପଦାର୍ଥଗୁଡ଼ିକ ଶହ ଶହ ବର୍ଷ ମାଟିରେ ଅକ୍ଷୟ ଅବସ୍ଥାରେ ରହି ମୃତ୍ତିକାକୁ ପ୍ରଦୂଷିତ କରୁଛନ୍ତି। ଏହାଦ୍ୱାରା ବର୍ଷା ଜଳ ମାଟିର ତଳସ୍ତରକୁ ଯିବାରେ ସେଗୁଡ଼ିକ ଅବରୋଧ କରିଥାନ୍ତି, ଯାହାଫଳରେ ଭୂତଳ ଜଳସ୍ତରର ପରିମାଣ କମିବାରେ ମଧ୍ୟ ଏହା ସହାୟକ ହେଉଛି। ଶ୍ରୋତା ବନ୍ଧୁ, ଯଦି ପ୍ଲାଷ୍ଟିକ୍ ଗୁଡ଼ିକୁ ନିଆଁରେ ପୋଡ଼ି ଦିଆଯାଏ, ତେବେ ପ୍ରଚୁର ପରିମାଣରେ ମିଥେନ୍ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହେଉଛି। ପ୍ଲାଷ୍ଟିକ୍ସ ମୁଣି, ବୋତଲ, ଖୋଳ ଆଦି ଦ୍ୱାରା ସହରଗୁଡ଼ିକରେ ନଳାଗୁଡ଼ିକ ଅବରୋଧ ହୋଇ ପ୍ରଦୂଷଣ ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଣେତେଣେ ପରିବା ଚୋପାମିଶା ପ୍ଲାଷ୍ଟିକ୍ ମୁଣି ଫୋପାଡ଼ିବା ଦ୍ୱାରା ଗାଈଗୋରୁମାନେ ଏହାକୁ ଖାଇ ପେଟ ରୋଗ କିମ୍ବା ଶ୍ୱାସନଳୀ ଅବରୋଧ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି। ତେଣୁ ଆମେ ସମସ୍ତେ ସଚେତନ ରହିବା ଉଚିତ। ପ୍ରତ୍ୟେକ ନାଗରିକ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାରରେ ସଂଯମତା ଅବଲମ୍ବନ କରିବା ଏବଂ ଅବକ୍ଷୟଯୋଗ୍ୟ ପ୍ଲାଷ୍ଟିକ୍ସ ତିଆରି କରିବା ପାଇଁ ଚେଷ୍ଟା କରିବା। ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର କମାଇବା ପାଇଁ ଆମେ ସମସ୍ତେ ସଚେତନ ରହିବା ଉଚିତ। ବଜାରକୁ ସଉଦା କିଣିବା ପାଇଁ ଯିବାବେଳେ ସାଥିରେ କନା କିମ୍ବା ଝୋଟ ବ୍ୟାଗ୍ ନେବା, ପଲିଥିନ୍ ମୁଣିରେ ଜିନିଷ ନ ନେଇ କାଗଜ ଠୁଙ୍ଗାରେ ନେବା, ପରିବା କିମ୍ବା ଫଳ ଦୋକାନକୁ ଯିବାବେଳେ ସାଥିରେ କନା ଓ ଝୋଟ ବ୍ୟାଗ୍ ନେବା ଏବଂ ପଲିଥିନ୍ ମୁଣିରେ କିଛି ଆଣିବା ନାହିଁ। ଏହାଛଡ଼ା
1: ଶେଷ ହେଲା କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ପ୍ରଚାର କରୁଛୁ ପାଲା। ପରିବେଷଣ କରିଛନ୍ତି ରାଜକିଶୋର ମିଶ୍ର ଏବଂ ସାଥୀମାନେ।

ମୋରେ ନାରଦ ମହର୍ଷି ବୀଣା ଯନ୍ତ୍ର ଧରି ଗମନ କରୁଥିଲେ, ଦେବତା ମାନଙ୍କ ପାଖରେ ଆସି ପହଞ୍ଚିଗଲେ। ସ୍ୱର୍ଗରାଜ ଇନ୍ଦ୍ର ଇଏ ନାରଦଙ୍କ ରୂପ ଦେଖିଲେ। କବି ଯଦୁମଣି ଗୋଟିଏ ପଦ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଲେଖିଲେ।

କହିଲେ ଇନ୍ଦ୍ର, ମୁଁ ସ୍ୱର୍ଗପୁର ବାଟେ ଆସିଲା ବେଳେ ଶୁଣିଲି ଦେବତା ମାନେ କଥାବାର୍ତ୍ତା ହେଉଥିଲେ। ଅଜାତ ଶତ୍ରୁଙ୍କ ଝିଅ କୌଶଲ୍ୟା, ତାଙ୍କ ଗର୍ଭରେ ଜନ୍ମ ହେବେ ରାମ, ତାଙ୍କୁ ଦଶରଥ ବିବାହ ହେବେ, ତାଙ୍କରି ଔରସରୁ ରାମ ଜନ୍ମ ହେଲେ ରାବଣ ତତେ ଧ୍ୱଂସ କରିବ। ତେଣୁ ମୁଁ ଏ କଥା ଶୁଣି ତତେ ସମ୍ବାଦ ଦେବା ପାଇଁ ଆସିଲି। ଏଇ ଏଇ ନାରଦ କଥା ଶୁଣି ଇନ୍ଦ୍ର କହିଲେ, ପ୍ରଭୁ କ'ଣ କରିବା, ମୁଁ ତ ଏଥିରେ କିଛି ଅଜ୍ଞାତ ଜାଣିନି। ନାରଦ କହିଲେ, ମୁଁ ତାର ବ୍ୟବସ୍ଥା କରିବି, ତୁ ସେଥିପାଇଁ କିଛି ଚିନ୍ତା କରିନି, ମୁଁ ଯେତେବେଳେ ଯାହା କହିବି ତୁ ତାହା କରିବୁ। ଏଣେ ଅଜାତ ଶତ୍ରୁଙ୍କର ଝିଅ କୌଶଲ୍ୟା ତାର ସ୍ୱୟମ୍ବରାର୍ଥେ ରାଜା ମନ୍ତ୍ରୀଙ୍କ ପରାମର୍ଶ କହୁଛନ୍ତି।

ରାଜାଙ୍କ ନିର୍ଦ୍ଦେଶ ନେଇ ଯେମାନଙ୍କର ଚିତ୍ର ଫଟୋ ନେଇ ମନ୍ତ୍ରୀବର କେତେ ରାଜ୍ୟ ବର ଅନ୍ୱେଷଣ କଲେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜେ ସୁଭଦ୍ରା ପରିଣୟରେ ଗୋଟିଏ ପଦ ଲେଖିଲେ।

ରାଜା ମାନଙ୍କୁ ନିମନ୍ତ୍ରଣ ମନ୍ତ୍ରୀ କଲେ। ଏହି ସମୟରେ ରାଜା ଅଜାତ ଶତ୍ରୁ କୌଶଲ୍ୟାଙ୍କର ସ୍ୱୟମ୍ବରାର୍ଥେ ସଖୀ ମାନଙ୍କୁ କହିଲେ, ସଖୀଗଣ ମାନେ ତୁମେ ଜେମାଙ୍କୁ ସ୍ନାନ କରେଇ ଶୀଘ୍ର ପୁଷ୍କରିଣୀ ନେଇ ଆସ। ସଖୀ ମାନେ ଜେମାଙ୍କୁ ପୁଷ୍କରିଣୀରେ ସ୍ନାନ କଲେଇ ଫୁଲ ବଗିଚାରେ ଫୁଲ ତୋଳିବା ସମୟରେ ନାରଦ ଯାଇ ରାବଣଙ୍କୁ କହିଲେ, ବୋଲେ ରାବଣ ଏତିକି ବୋଲେ ତୁ ଯେବେ କୌଶଲ୍ୟାକୁ ଧରି ନେଇ ଆସିବୁ ତାହେଲେ ଭକ୍ଷଣ କରେ କିମ୍ବା ମାରିଦେ, ଆଉ ସିଏ ମରିଗଲେ ତା ଗର୍ଭରେ ଆଉ କିଏ ଜନ୍ମ ହବ ଯେ ତତେ ମାରିବ। ଏଇ କଥା ରାବଣ ଶୁଣିକିରି ଭାବିଲା, ଆସି ଠିକ ପୁଷ୍ପକ ଯାନରେ ଆସି ଜେମା ଯୋଉ ପୁଷ୍ପ ଉଦ୍ୟାନରେ ପର୍ଯ୍ୟଟନ କରୁଛନ୍ତି ସେଇଠି ଆସିକି ପହଞ୍ଚିଗଲା।

ବାଳି ଭାବିଲା, ବୋଲା ଏ କାନ୍ଧରେ କଣ ଗୋଟାଏ ପଡୁଛି, ମୋର ତର୍ପଣରେ ବାଧା ସୃଷ୍ଟି ହବ, ଇଏ ସରିଗଲେ ମୁଁ ତାପରେ ଦେଖିବି। ଏ କଥା ଭାବି କାନ୍ଧକୁ ସିଏ ହାତ ନ ମାରି ତର୍ପଣରେ ବ୍ୟସ୍ତ ଅଛି। ରାବଣ ଯାଇ ଲଙ୍କାରେ ପହଞ୍ଚିଗଲା। ଆଉ ମନ୍ଦୋଦରୀ ପଚାରିଲା ଯେ କୌଶଲ୍ୟା କୁଆଡେ ଗଲେ, ନା ତାଙ୍କୁ ସମୁଦ୍ରକୁ ଫିଙ୍ଗିଦେଲେ। ମନ୍ଦୋଦରୀ କହୁଛି ବୋଇଲେ ବାଳି କାନ୍ଧ ଦେଶ।

ଗଜକୁ ଖେଳେଇବା ପାଇଁ ରାବଣ ରାବଣଙ୍କୁ ରଖିଲା। କାନ୍ଧରୁ କୌଶଲ୍ୟାକୁ ଆଣିଲେ। କୌଶଲ୍ୟା ବାପ ରାଜ୍ୟର ନାଁ କହିବାରୁ କିସ୍କିନ୍ଦା ରାଜା ବାଳି ଭରି ଭାବିଲେ, ତୋର ବାପା ମୋର ହଉଛନ୍ତି ବନ୍ଧୁ ମୈତ୍ର, ମୁଁ କିଛି ପରୁଆ କରିନି, ତୁ ମୋ କନ୍ଧରେ ପଡ଼ିଲୁ, ଯାହା ହଉ ତୋର ଭାଗ୍ୟ ବୋଧେ ଭଲ, ମୁଁ ଲୋକ ପଠେଇ ତୋ ବାପ ରାଜ୍ୟକୁ ଛାଡ଼ିଦେବି। କୌଶଲ୍ୟାଙ୍କୁ ନେଇକି ବାପାଙ୍କ

ଅଙ୍ଗଦ କହିଲା, ବାପା ଏ ଗୋଟିଏ ବିଚିତ୍ର ଜୀବ, ତାର ଦଶଟା ମୁଣ୍ଡ ଅଛି, ତେଣୁ ଏକୁ ତମେ ତ ପଲଙ୍କରେ ବସିବାକୁ ବଡ କଷ୍ଟବୋଧ ହଉଥିଲା, ତେଣୁ କହିଥିଲ ପାବଚ୍ଛ କରିବା ପାଇଁ, ଏକୁ ତଳୁ ପଲଙ୍କକୁ ଡେରିକି ଥୋଇବା, ୟାର ମୁଣ୍ଡ ଗୁଡା ଗୋଟେ ପାବଚ୍ଛ ହେଲା, ତୁମେ ୟା ମୁଣ୍ଡରେ ଗୋଡ ଦେଇ ଯାଇକି ଶୟନ ଆରମ୍ଭ କରିବ। ଏତିକି ଯେତେବେଳେ କହିଲା ବାଲି କହିଲା ହଁ।

ଅପମାନ ହବାରୁ ଦିନକୁ ଦିନ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ବିଦ୍ୟମାନ ହେଲା। ବାଲି ବୋଲା ପୁଅ ଅଙ୍ଗଦରେ ଇଏ କିଛି ଖାଉନି ମରିଯିବ, ଏକୁ ନେ ତୁ ଫୋପାଡ଼ି ଦେବୁ। ଅଙ୍ଗଦ ନେଇ ତାକୁ ଲାଞ୍ଜରେ ଗୁଡ଼ି ଫୋପାଡ଼ି ଦିଅନ୍ତେ, ସେ ଯାଇ ମନ୍ଦୋଦରୀ ପାଖରେ ଲଙ୍କାରେ ପଡ଼ିଲା। ଏ ସମୟରେ ନାରଦ ଆସି ରାବଣ ପାଖରେ ପହଞ୍ଚି ଗଲେ। ରାବଣ କହିଲା, ପ୍ରଭୁ ତମେ ଯାହା କହିଥିଲ ତମ କଥାଟା ଅଯଥା ହେଲା। ନାରଦ କହିଲା, ମୋ କଥା କଣ ମିଛ ହେଇପାରିବ? ନମା।

ଏ ସମୟରେ ନାରଦ ଯାଇ ରାବଣ ଆଗରେ ପହଞ୍ଚିଲେ, ବୋଲେ ଲଙ୍କେଶ୍ୱର ଥରେ ତ ମୋ କଥା କଲୁନି, ଆଉ ଥରେ ମୋ କଥା କରେ। ବର୍ତ୍ତମାନେ ଦଶରଥ କୌଶଲ୍ୟାଙ୍କୁ ନେଇକିରି ଯାଉଛି, ଏ ସମୟରେ ତୁ ଯା ତାଙ୍କୁ ଦୁଇ ଜଣ ଯାକୁ ମାରି।

ଦଶରଥ ଯେତେବେଳେ ଭୟରେ ଥରିଲେ ବୋଇଲେ ପ୍ରଭୁ ଆମକୁ ଅନ୍ୟ ଯାହା ମାଗନ୍ତୁ ଆମେ ଦେବୁ, ଆମକୁ ଆଉ ମାରନି। ରାବଣ କହିଲା ମୂଳୁ ମାଇଲେ ଯାଉ ସରି ଦେବଙ୍କ ସଙ୍ଗେ କିମ୍ପାଙ୍କ ମୂଳରୁ ମାରିଦେଲେ ସରିଯାଉ, ଆଉ କାହିଁ କଳିଗୋଡ଼ ଲଗେଇବି। ଆଚ୍ଛା ଦଶରଥ ଯେବେ ଜୀବନରେ ଆଶା ଅଛି ତୋର ବ୍ରହ୍ମ।

ବାଂଶଣଳାରେ ଧରି ଦଶରଥଙ୍କ ବ୍ରହ୍ମସୁକୁ ରାବଣ ପଳେଇ ଆସିଲା। ଆସି ଲଙ୍କାରେ ପହଞ୍ଚିଲା ବେଳକୁ ନିଜର ମା ନିକଷା ମନ୍ଦୋଦରୀ ସାଙ୍ଗରେ କଟାଳ କରି ବସିଛି। ବୋଲା ପୁଅ ଇଏ କଣ ଧରିଛୁ? ଏ ହଳା ହଳ ବିଷ ଧରିଛି। ମା ନିକଷା କହିଲା ମତେ ତାକୁ ଦେ। ରାବଣ ଜନନୀ ଦେଲା ଧନ ବିଷ ନିକଷା ରଖିଲା ମନରେ କଲା ବିଚାର ମଧୁ ତିରସ୍କାର ବୋଲା ଏ ବଧୁ ମତେ ତିରସ୍କାର କରୁଛି ଏ ବିଷକୁ ମୁଁ ଖାଇ ଦେଇକିରି ମରିବି। ଏତେ ବୋଲି ମା ନିକଷା ସେ ବିଷକୁ କରିଦେଲା ପାନ। ଆସ୍ତେ ଆସ୍ତେ ନିକଷା

ଦଶରଥଙ୍କ ପୁଅ ଦୁରିଷଣ ବୋଲି ରାମ ଭକ୍ତ ହେଲା। ଆନନ୍ଦ ମନରେ ତାକୁ ଲଙ୍କା ନଗରରେ ରଖିଲେ। ରାମଙ୍କ ଚରଣ ତଳେ ଶରଣ ପଶିଲା କିଏ ବିଭୀଷଣ। ଭଜ ରାମ ନାମ ନାମ ଭଜରେ ଭଜ ଆନନ୍ଦ ମନରେ ବିଭୀଷଣ ରାମଙ୍କ ପାଖରେ ଶରଣ ପଶିଲା।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିର ସମୟ ବର୍ତ୍ତମାନ ରାତି 10:31 ହେବାକୁ ଯାଉଛି। କାର୍ଯ୍ୟକ୍ରମ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଛୁ ଏକକ ଚଳଚ୍ଚିତ୍ର କ୍ରମରେ। ଗୀତଟି କାଶ ଆପ୍ ହମାରେ ହତେ ଏହି ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଥିଲୁ କାଶ ଆପ୍ ହମାରେ ହୋତେ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।